ଆକାଶବାଣୀ ଭବାନୀ ପାଟଣା। ଆଜି 1948 ଶତାବ୍ଦ ବୈଶାଖ 21 ଦିନ 2026 ମସିହା ମେ ମାସର 11 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ। ସମୟ ସକାଳ 5:58 ମିନିଟ୍।

ପରବର୍ତ୍ତୀ ଭକ୍ତି ସୁମନ ସହ ଶିଳ୍ପୀ ହେଲେ ନିହାରିକା ପଟ୍ଟନାୟକ। ଗୀତଟିକୁ ଲେଖିଛନ୍ତି ରଘୁନାଥ ପଟ୍ଟନାୟକ।

ଶୁଣିଛନ୍ତି ଶିଳ୍ପୀ ରଘୁନାଥ ପାତ୍ର ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ କଣ୍ଠରେ ଏହି ଭକ୍ତି ଗୀତ। ଗୀତିକାର ହେଲେ ଡକ୍ଟର ଋଷିକେଶ ପଣ୍ଡା।

ଶେଷ ହେଲା ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମେ ସମସ୍ତେ ଜାଣୁ ଆମର ଶାନ୍ତି ସୁଖ ଆଉ ସମୃଦ୍ଧି କାମନା କରି ଆମେ ଅନେକ ମନ୍ତ୍ର ଆଉ ସ୍ତୁତି ଉଚ୍ଚାରଣ କରୁ, କିନ୍ତୁ ଅନେକ ସ୍ଥଳରେ ସେ ମନ୍ତ୍ର ଭିତରେ ଥିବା ଅସଲ ତତ୍ତ୍ୱଟିକୁ ଆମେ ବୁଝିନଥାଉ। କେବଳ ସେହି ମନ୍ତ୍ରଟି ଉଚ୍ଚାରଣ କଲେ ଭଲ ହେବ ବୋଲି କେହି ଜଣେ କହିଥିବାରୁ ସେହି ବିଶ୍ୱାସରେ ଆମେ ସେ ମନ୍ତ୍ରକୁ ଉଚ୍ଚାରଣ କରୁଥାଉ। ବିଶ୍ୱାସ ହେତୁ ଯଦି କିଛି ଫଳ ମିଳିବା କଥା ମିଳେ, କିନ୍ତୁ ଅସଲ ତତ୍ତ୍ୱଟିକୁ ବୁଝିବା ପରେ ଯେଉଁ ଆନନ୍ଦ, ସେହି ଆନନ୍ଦଟି ଆମକୁ ମିଳେ ନାହିଁ। ଗୋଟିଏ ଉଦାହରଣ ଦେଲେ କଥାଟା ଆଉ ଟିକିଏ ବୁଝିହେବ। ଜଣେ ଗୃହସ୍ଥଙ୍କ ଘରକୁ ଜଣେ ଧାର୍ମିକ ବ୍ୟକ୍ତି ଆସିଲେ। କଥାବାର୍ତ୍ତା ହେଲାବେଳେ କହିଲେ, ଗୋଟିଏ ମନ୍ତ୍ର ମନେ ରଖିବ, ମହାମୃତ୍ୟୁଞ୍ଜୟ ମନ୍ତ୍ର, ଘରେ ବୋଲିବ, ସବୁ ବିଘ୍ନ କଟିଯିବ। ମନ୍ତ୍ରଟି ହେଉଛି, ତ୍ରୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୁର୍ମୁଖୀ ମାମୃତାତ୍। ଗୃହସ୍ଥ ପଚାରିଲେ, ମହାଶୟ ଏ ମନ୍ତ୍ରଟିର ଅର୍ଥ ଟିକେ ବୁଝାଇ ଦିଅନ୍ତୁ। ଧାର୍ମିକ ବ୍ୟକ୍ତି ଜଣକ ମଧ୍ୟ ମନ୍ତ୍ରଟିର ଅର୍ଥ ଭଲ କରି ଜାଣିନଥିଲେ, ତେଣୁ ବୁଝାଇ ପାରିଲେ ନାହିଁ। କେବଳ କହିଲେ, ଏ ମନ୍ତ୍ରଟିରେ ବହୁତ ଶକ୍ତି ଅଛି, କେବଳ ଜପ କର, ପରେ ବୁଝିବ। ଗୃହସ୍ଥଙ୍କର ମନ ମାନିଲା ନାହିଁ। ସେ ବିଚାରିଲେ, ମନ୍ତ୍ରଟି ଜପ କରିବେ ଅଥଚ ତା'ର ଅର୍ଥଟି ବୁଝିବେ ନାହିଁ। ଅର୍ଥଟି ନ ବୁଝିଲେ ତତ୍ତ୍ୱଟି ତ ମୋତେ ବୁଝି ହେବ ନାହିଁ। ବୁଝିବାକୁ ଚେଷ୍ଟା କରାଯାଉ। ବୁଝୁ ବୁଝୁ ଅର୍ଥ ବାହାରିଲା, ଯେଉଁ ତ୍ରୟମ୍ବକ ବା ଶିବ ଜୀବନରେ ସମସ୍ତ ସୁଗନ୍ଧ ଏବଂ ପୁଷ୍ଟିର କାରଣ, ତାଙ୍କୁ ମୁଁ ବନ୍ଦନା କରୁଛି, ସ୍ମରଣ କରୁଛି। ଗୋଟିଏ ପାଚିଲା କାକୁଡ଼ି ଯେପରି ଆପେ ଆପେ ତା'ର ଡେମ୍ଫରୁ ଖସି ଅଲଗା ହୋଇଯାଏ, ମୁଁ ମଧ୍ୟ ସେହିଭଳି ମୃତ୍ୟୁରୂପକ ବନ୍ଧନରୁ ମୁକ୍ତ ହୋଇଯାଏ ଏବଂ ଅମୃତରୁ କେବେ ମଧ୍ୟ ଅଲଗା ନ ହୁଏ। କଲ୍ୟାଣକାରୀ ଶିବ ମୋ ପ୍ରତି ଏଭଳି କୃପା କରନ୍ତୁ। ହେଲେ ଏଠି ପ୍ରଶ୍ନ ଉଠିବ, ଏତେ ଦେବଦେବୀ ଥାଉ ଥାଉ ଶିବଙ୍କୁ କାହିଁକି ଏଥିପାଇଁ ପ୍ରାର୍ଥନା? ତା'ର କାରଣ ହେଉଛି ଯେ ଶିବ ହେଉଛନ୍ତି ପରମ କଲ୍ୟାଣକାରୀ। ଜୀବନରେ ସତ୍ୟ ହେଉଛି ମରଣ, ତେଣୁ କୁହାଯାଏ, ଜାତ୍ୟସ୍ୟ ହି ଧ୍ରୁବ ମୃତ୍ୟୁ। ଜୀବନର ଏହି ସତ୍ୟଟିକୁ ସୂଚାଇ ଦିଏ ଶ୍ମଶାନ, ତେଣୁ ଏହି ସତ୍ୟକୁ

ଧାରଣ କରିଥିବାରୁ ଶିବ ରହନ୍ତି ଶ୍ମଶାନରେ। ଜୀବନରେ ଯିଏ ଏ ସତ୍ୟଟି ସମ୍ପର୍କରେ ସବୁବେଳେ ସଚେତନ ତାର ମୃତ୍ୟୁ ପ୍ରତି ଆଦୌ ଭୟ ରହେ ନାହିଁ। ମଣିଷର ସବୁଠାରୁ ବଡ଼ ଭୟ ହେଉଛି ମରଣ ଭୟ। ଏ ଭୟଟି ହେତୁ ଆମ ଜୀବନର ସବୁ ସୁଗନ୍ଧ ସବୁ ସଫଳତା ପାଣିଚିଆ ହୋଇଯାଏ, ଆମେ ତାର ଆନନ୍ଦ ନେଇପାରୁନା, ଫଳରେ ସବୁ ଥାଇ ଆମକୁ ଜୀବନ ଅସାର ଲାଗେ। ଶିବ ହେଉଛନ୍ତି ପରମ ଯୋଗୀ, ପରମ ଜ୍ଞାନୀ, ତାଙ୍କର ଜ୍ଞାନ ନେତ୍ର ଥାଏ, ତେଣୁ ଆମର ମଧ୍ୟ ଜ୍ଞାନ ନେତ୍ର ଖୋଲିଲେ ଆମେ ଜୀବନରେ ମୃତ୍ୟୁ ରୂପକ ସତ୍ୟକୁ ଜାଣିବା, ତା ଭୟରୁ ମୁକୁଳି ଯିବା, ଆମର ମୃତ୍ୟୁ ଭୟ ରହିବ ନାହିଁ। ନିର୍ଭୟରେ ରହିଲେ ହିଁ ଜୀବନ ଭଲ ଲାଗେ, ସବୁବେଳେ ଡରି ଡରି ରହିଲେ କିଛି ସୁଖ ଲାଗିବ ନାହିଁ। ତେଣୁ ମୃତ୍ୟୁଞ୍ଜୟ ଶିବଙ୍କୁ ସ୍ମରଣ କଲେ ଆମ ଜୀବନରେ ସୁଗନ୍ଧ ଭରିବ ଏବଂ ସକଳ ପ୍ରକାର ପୁଷ୍ଟି ହେବ। ଏପଟେ ମୃତ୍ୟୁ ଭୟ ନଥିବ, ସେପଟେ ଜୀବନର ସଂସାରର ସକଳ କର୍ମ ଆମେ କରିଯାଉଥିବା। ଅଭିଜ୍ଞତା ବୟସ ଯେତେ ପାକଳ ହେଉଥିବ, ସାଂସାରିକ କର୍ତ୍ତବ୍ୟ ଗୁଡ଼ିକ ଧୀରେ ଧୀରେ ସରି ସରି ଆସୁଥିବ। ପାଚିଲା ଫୁଟି କାକୁଡ଼ିଟିଏ ଯେମିତି ମନକୁ ମନ ତା ଡେମ୍ଫରୁ ଝଡ଼ି ପଡ଼େ, ମଣିଷ ମଧ୍ୟ ସେହିଭଳି ମରଣର ବନ୍ଧନରୁ ମୁକୁଳିଯାଏ। ଏଇଟାକୁ କୁହାଯାଏ ମୃତ୍ୟୁରୁ ମୁକ୍ତି, ମୃତ୍ୟୁ ଭୟରୁ ମୁକ୍ତି। ତାପରେ ଶିବଙ୍କୁ ଆହୁରି ପ୍ରାର୍ଥନା କରାଯାଉଛି ଯେ ମୁଁ ଅମୃତର ସନ୍ତାନ ହୋଇଥିବାରୁ ମୋତେ ଏହି ଅମୃତ ଅନୁଭବରୁ ତିଳେ ମାତ୍ର ବିଚ୍ୟୁତ କର ନାହିଁ, ମୋ ପ୍ରତି ଏଭଳି କୃପା କର ହେ ଶିବ ଯେଭଳି ମୁଁ ସବୁବେଳେ ଅନୁଭବ କରୁଥିବି ଯେ ମୁଁ ଅମୃତ, ମୁଁ ଅମୃତ। ଏଭଳି ଅମୃତତ୍ୱର ଅନୁଭବ ଆସିଲେ ଆମର ଜୀବନ ମଧୁମୟ ଲାଗିବ। ଏଥର ସାରସାର କଥାଗୁଡ଼ିକୁ ଚିନ୍ତା କରନ୍ତୁ, ଜ୍ଞାନଚକ୍ଷୁ ଖୋଲିଯିବ, ଜୀବନରୁ ମୃତ୍ୟୁ ଭୟ କଟିଯିବ ଏବଂ ଅମୃତର ଅନୁଭବ ଆମ ଭିତରେ ଆସିଯିବ। ଏତକ ହେଲେ ଯେକୌଣସି ଲୋକର ଜୀବନରେ ସୁଗନ୍ଧ ଭରିବ ଏବଂ ତାର ସକଳ ପୁଷ୍ଟି ହେବ। ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଏଇଥିପାଇଁ କରାଯାଏ।

ଶୁଣିଲେ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ଅର୍ଜୁନ ତୀର୍ଥାଟନ ଉପଲକ୍ଷେ ଦ୍ୱାରକାରେ ଉପସ୍ଥିତ ହୋଇଛନ୍ତି ଏବଂ ସୁଭଦ୍ରାଙ୍କ ରୂପରେ ମୁଗ୍ଧ ହୋଇ ଶ୍ରୀକୃଷ୍ଣଙ୍କ ଅନୁମତି କ୍ରମେ ତାଙ୍କୁ ହରଣ କରି ନେଇଯାଇଛନ୍ତି। ବଳରାମ କ୍ଷୁବ୍ଧ ହେଲେ ଅବଶ୍ୟ, କିନ୍ତୁ ଶେଷ ପର୍ଯ୍ୟନ୍ତ ବରକନ୍ୟାଙ୍କୁ ପ୍ରସନ୍ନ ଚିତ୍ତରେ ଯୌତୁକ ଦେଇ ବିଦାୟ ଦେଲେ। ଏହାପରେ ଶ୍ରୀ ଶୁକଦେବ ଶ୍ରୀକୃଷ୍ଣଙ୍କ ମହିମା କୀର୍ତ୍ତନ କରିବାକୁ ମିଥିଳାର ପ୍ରିୟ ଭକ୍ତ ରାଜା ବହୁଳାଶ୍ୱ ଓ ବ୍ରାହ୍ମଣ ଶ୍ରୁତଦେବଙ୍କ ଘରେ ତାଙ୍କ ଆତିଥ୍ୟ ଗ୍ରହଣ କଥା କହିଛନ୍ତି।

ଶୁଣିଲି ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିଶ୍ୱ ଆର୍ଥିକ ପ୍ରତିବନ୍ଧକ, ଯୋଗାଣ ଶୃଙ୍ଖଳ ସମସ୍ୟା ଆଉ ଅନ୍ତର୍ଜାତୀୟ ସଂଘର୍ଷ ଲାଗି ଦେଖାଦେଇଥିବା ସ୍ଥିତିର ମୁକାବିଲା କରବାର୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସାମୁହିକ ଚେଷ୍ଟା ଲାଗି ଆହ୍ୱାନ ଦେଇଛନ୍। ଗଲାକାଲି ହାଇଦ୍ରାବାଦଠାରେ ଗୋଟିଏ କାର୍ଯ୍ୟକ୍ରମଟି ସମ୍ବୋଧନ କରିକି ଶ୍ରୀ ମୋଦି ପେଟ୍ରୋଲ ଡିଜେଲର ବ୍ୟବହାର କମାବାର ସହିତ ସାର୍ବଜନୀନ ପରିବହନ, କାର୍ ପୁଲିଂ ଆଉ ବୈଦ୍ୟୁତିକ ଗାଡ଼ି ବ୍ୟବହାର ବଢ଼ାବାର୍କେ ପରାମର୍ଶ ଦେଇଛନ୍। ଇତାର ସହିତ ବିଦେଶୀ ମୁଦ୍ରା ସଂରକ୍ଷଣ, ସ୍ୱଦେଶୀ ଦରବକେ ପ୍ରାଥମିକତା, ଚାଷ କ୍ଷେତ୍ରଟି ରାସାୟନିକ ସାରର ବ୍ୟବହାରକେ କମାବାର, ଦରକାର ନାଇଥିଲେ ସୁନା ନାଇଁ କିଣବାର ଆଉ ବିଦେଶ ଯାତ୍ରା ନାଇଁ କରବାର୍କେ ଲୋକକୁ ପରାମର୍ଶ ଦେଇଛନ୍। କୋଭିଡ୍ ସମୟ ବାଗିର ଘରୁ କାମ ଆଉ ଅନ୍ଲାଇନ୍

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ତାଲିମ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ଅପରାଧ ମାମଲାର ତ୍ୱରିତ ତଦନ୍ତ, ଶୀଘ୍ର ଗିରଫଦାରୀ ଏବଂ ଆଇନସମ୍ମତ ଦଣ୍ଡାଦେଶ ସୁନିଶ୍ଚିତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜିଠାରୁ ପୁଣି ଥରେ ଆରମ୍ଭ ହେଉଛି। ଭିତର ଚନ୍ଦନଯାତ୍ରା ସମୟରେ ଗଣତି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଏହି ସମୟରେ ଅପରାହ୍ନ ପ୍ରାୟ 4:00 ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଭିତର କାଠ ନିକଟରୁ ସାଧାରଣ ଦର୍ଶନ ବନ୍ଦ ରହିବ, ତେବେ ବାହାର କାଠଠାରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ନୟାଗଡ଼ ଜିଲ୍ଲାର କଣ୍ଟିଳୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନଯାତ୍ରା ଭୂଇଁରୀ ଉତ୍ସବ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀବିଗ୍ରହଙ୍କ ସାହି ପରିକ୍ରମା, ଚାଚେରୀ ଭୋଗ ଓ ଚନ୍ଦନ ପୋଖରୀରେ ପାରମ୍ପରିକ ଚାପଖେଳ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକରେ ଉତ୍ପାଦିତ ହଳଦୀ ପାଇଁ ଓର୍ମାସ୍ ବୈଷୟିକ ସହାୟତା ଓ ବଜାର ସୁବିଧା ଯୋଗାଇଦେବ। ବ୍ଲକରେ 25 ଏକର ଜମିରେ ଚାଷ ହୋଇଥିବା ହଳଦୀରୁ ପ୍ରାୟ 150 ଟନ୍ ଉତ୍ପାଦନ ହୋଇଥିବା ବେଳେ ଏହାକୁ ବିଭିନ୍ନ ବଜାରରେ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳ ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଜି ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ପ୍ରାୟ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ତଳେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣନ୍ତୁ ଖାଦ୍ୟ ହିଁ ଔଷଧ, ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ।
2: ଖାଦ୍ୟ ଓ ପାନୀୟ ବଞ୍ଚିବା ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟ ଦ୍ୱାରା ଶରୀରର ଧାତୁମାନଙ୍କର ପୋଷଣ, ଶରୀରର ବୃଦ୍ଧି, ବିଭିନ୍ନ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ରୋଗରୁ ଶରୀର ରକ୍ଷା ପାଇଥାଏ। ଏହି ଖାଦ୍ୟ ଶରୀର ପକ୍ଷେ ଉପକାରୀ ଓ ଅପକାରୀ ମଧ୍ୟ ହୋଇଥାଏ। ସନ୍ତୁଳିତ ଆହାର ଔଷଧ ତୁଲ୍ୟ କାର୍ଯ୍ୟ କରିଥାଏ। ଆବଶ୍ୟକୀୟ ପରିମାଣରେ ମୁଗ, କୋଳଥ, ହରଡ଼ ଡାଲି, ଶାଗ, ସବୁଜ ପନିପରିବା, କନ୍ଦ, ନାଡ଼ ଓ ଡଙ୍କ, ତଟକା ଫଳ, କମ୍ ଚର୍ବିଯୁକ୍ତ କ୍ଷୀର, ଘୋଳ ଦହି, ଅଣ୍ଡାର ଧଳା ଅଂଶ, ମାଛ, କୁକୁଡ଼ା ମାଂସ, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ନଡ଼ିଆ ତେଲ, ଚିନି ଓ ଗୁଡ଼, ତଟକା ଫଳ ରସ, ଚା ଆବଶ୍ୟକ ଅନୁଯାୟୀ ଖାଇଲେ ଶରୀର ପୁଷ୍ଟି ହୋଇଥାଏ। ପ୍ରତ୍ୟେହ ବିଭିନ୍ନ ପ୍ରକାର ଶାଗ ଯଥା ବଥୁଆ, ପାଳଙ୍ଗ, କୋଶିଳା, ମେଥି, ଧନିଆ ପତ୍ର, ସୋରିଷ ପତ୍ର, ସଜନା ଶାଗ, ବିଭିନ୍ନ ପ୍ରକାର ଭଜା ଓ ତରକାରୀ କରି ଖାଇବା ଉଚିତ। ପରିବା ଭିତରେ କଲରା, ଜହ୍ନି, ଭେଣ୍ଡି, କଖାରୁ, ଫୁଲ ଓ ବନ୍ଧାକୋବି, ଲାଉ, ଓଉ, ବିନ୍, ଟମାଟୋ, ଗାଜର, ବିଟ୍, ଆଳୁ, ପଣସ ମଞ୍ଜି, ଅମୃତଭଣ୍ଡା, ସଜନା ଛୁଇଁ, କଦଳୀ, କଦଳୀ ଭଣ୍ଡା ପ୍ରଭୃତି ତରକାରୀ ରୂପେ ଖାଇବା ଉଚିତ। ବିଭିନ୍ନ ଋତୁ ଅନୁସାରେ ଅଁଳା, ସେଓ, କମଳା, କଦଳୀ, କାଜୁ, ଅଙ୍ଗୁର, ପିଜୁଳି, ପଣସ, ଆମ୍ବ, ଜାମୁ, ଖଜିରିକୋଳି, ଆତ, ନେହୁଆ, ଲେମ୍ବୁ, ପାଚିଲା ଅମୃତଭଣ୍ଡା, ସପୁରୀ, ସପେଟା, ଷ୍ଟ୍ରବେରୀ ଓ ଲିଚୁ ପ୍ରଭୃତି ଖାଦ୍ୟ ଶରୀରକୁ ପୁଷ୍ଟି କରିବା ସଙ୍ଗେ ସଙ୍ଗେ ଶରୀର ଆବଶ୍ୟକ କରୁଥିବା ବିଭିନ୍ନ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟ ଯୋଗାଇଥାଏ। ଖାଦ୍ୟର ସାମଞ୍ଜସ୍ୟତା, ସୁଷମତା ଏକାନ୍ତ ଆବଶ୍ୟକ। ଖାଦ୍ୟର ସାତ୍ମତା ଔଷଧ ଭାବେ କାର୍ଯ୍ୟ କରେ, ମାତ୍ର ବିରୁଦ୍ଧ ଭୋଜନ ଶରୀରକୁ ରୋଗଗ୍ରସ୍ତ କରାଏ। ବିଭିନ୍ନ ରୋଗରେ ଖାଦ୍ୟର ନିୟମତା ଉପରେ ଗୁରୁତ୍ୱ ଦେବାକୁ ହୋଇଥାଏ। ଉର୍ଦ୍ଧ୍ୱ ରକ୍ତଚାପ, ବୃକକ୍, ଯକୃତ ଜନିତ ରୋଗରେ ଲୁଣ ବର୍ଜିତ ଖାଦ୍ୟ ଖାଇବା ଆବଶ୍ୟକ। ବେଶୀ ତେଲ, ଘିଅ, ଲୁଣିଆ, ଲବଣଯୁକ୍ତ, ଲହୁଣୀ, ମାଂସ, ମାଛ

0: ଓ ଶୁଖୁଆ ପାମ୍ପଡ଼ ତୈଳଯୁକ୍ତ ଆଚାର ଖାଇବା ଅନୁଚିତ। ବିଭିନ୍ନ ଅସାତ୍ମ ଖାଦ୍ୟ ଖାଇ ଆମେ କିପରି ରୋଗଗ୍ରସ୍ତ ହେଉ ତାହା ବର୍ତ୍ତମାନର ବିଚାର୍ଯ୍ୟ ବିଷୟ। ନାନ୍, ରୁଟି, କେକ୍, ନୁଡୁଲ୍ସ ଖାଇବା ଦ୍ୱାରା ଅଗ୍ନିମାନ୍ଦ୍ୟ, ଅରୁଚି ପ୍ରଭୃତି ରୋଗ ହୋଇଥାଏ। ଅତ୍ୟଧିକ ତେଲ ଭଜା ପରିବା, କଦଳୀ ଚିପ୍ସ, ଆଗରୁ ସିଝା ଯାଇଥିବା ପରିବାକୁ ବେଶୀ ଦିନ ଫ୍ରିଜ୍ରେ ରଖି ଖାଇବା, ଶୁଖିଲା ଫଳ, ସିରାପ ଭାବେ କରାଯାଇଥିବା ଫଳରସ, ଛେନା, ଲହୁଣୀ, ଖୁଆ, ଗୁଣ୍ଡ ଦୁଧ, କ୍ଷୀରସର, ଅଣ୍ଡାର ହଳଦିଆ ଅଂଶ, ଚିଙ୍ଗୁଡ଼ି, ବିଭିନ୍ନ ପ୍ରକାର ମାଂସ, ଅତ୍ୟଧିକ ତେଲ ବନସ୍ପତି ଘିଅ, ଚକୋଲେଟ୍, ଆଇସ୍କ୍ରିମ୍, ମଦ୍ୟ, ତେଲରେ ରଖାଯାଇଥିବା ଆଚାର ଓ ଲୁଣି ବିସ୍କୁଟ ପ୍ରଭୃତି ଖାଇବା ଦ୍ୱାରା ଶରୀରରେ ମେଦ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମେଦଜନିତ ରୋଗ ସୃଷ୍ଟି ହୁଏ। ଏଣୁ ସାତ୍ମ୍ୟ ଆହାର ଶରୀର ପକ୍ଷେ ଉପଯୋଗୀ। ଏହା ଶରୀର, ଇନ୍ଦ୍ରିୟ ଓ ମନକୁ ପ୍ରସନ୍ନ ରଖେ। ଏହା ଶରୀର ପକ୍ଷେ ଔଷଧ ତୁଲ୍ୟ କାର୍ଯ୍ୟ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଖାଦ୍ୟ ହିଁ ଔଷଧ। ଆଲୋଚନା କରିଥିଲେ ଡକ୍ଟର ରବୀନ୍ଦ୍ରନାଥ ପ୍ରଧାନ।

0: ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: जो एनर्जी प्रोडक्ट हम विदेशों से मंगाते हैं, हमें प्रयास करना है कि जितनी जरूरत है उतना ही उपयोग करें। इससे विदेशी मुद्रा की भी बचत होगी और युद्ध के संकट से होने वाले दुष्प्रभाव को भी कम किया जा सकेगा।
0: ଆସାମରେ ନବନିର୍ବାଚିତ ବିଜେପି ତଥା ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆମନ୍ତ୍ରଣ କରିଛନ୍ତି। ଆସାମରେ କ୍ରମାଗତ ତୃତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳର ନେତା ଭାବେ ମନୋନୀତ ହେବା ପରେ ଶ୍ରୀ ବିଶ୍ୱଶର୍ମା ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ଆନୁଷ୍ଠାନିକ ଭାବେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ଖାନପଡ଼ାର ପଶୁ ଚିକିତ୍ସା ମହାବିଦ୍ୟାଳୟ ଖେଳପଡ଼ିଆ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶ୍ରୀ ବିଶ୍ୱଶର୍ମା ଏବଂ ନୂତନ ମନ୍ତ୍ରୀ ପରିଷଦର କେତେକ ସଦସ୍ୟଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2021 ମସିହାରେ ପ୍ରଥମ ଥର ପାଇଁ ଅଣକଂଗ୍ରେସ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି, ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ନେଇ ଗଠିତ ଏନ୍ଡିଏ ନିର୍ବାଚନରେ ମୋଟ 126 ଆସନ ମଧ୍ୟରୁ 102 ଆସନରେ ବିଜୟ ହାସଲ କରିଛି। ବିଜେପି 82 ଆସନ ଅକ୍ତିଆର କରିଥିବାବେଳେ ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନରେ ବିଜୟ ଲାଭ କରିଛନ୍ତି। ବିଧାୟକ ଦଳ ନେତା ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ବୈଠକରେ ଯୋଗ ଦେଇଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତି ପ୍ରତି ଜନସାଧାରଣଙ୍କ ସମର୍ଥନକୁ ନିର୍ବାଚନ ଫଳାଫଳ ପ୍ରତିପାଦନ କରୁଛି। ଇରାନ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଆମେରିକା ଅଗ୍ରାହ୍ୟ କରିଛି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଇରାନ କହିଥିଲା, ପଶ୍ଚିମ ଏସିଆରେ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ପାକିସ୍ତାନ ମାଧ୍ୟମରେ ପ୍ରସ୍ତାବ ପଠାଯାଇଛି। ଇତିମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ସହ ଇରାନର ପ୍ରସ୍ତାବ ଉପରେ ମତ ବିନିମୟ କରିଥିବା ଜଣାପଡ଼ିଛି। ଶ୍ରୀ ନେତାନ୍ୟାହୁ କହିଛନ୍ତି, ତେହେରାନର ଅତ୍ୟଧିକ ସମୃଦ୍ଧ ଇରାନିୟମ ଭଣ୍ଡାରକୁ ଅପସାରଣ କରିବା ନେଇ ରାଷ୍ଟ୍ରପତି ଟ୍ରମ୍ପ ସହମତ ହୋଇଛନ୍ତି। ନବୀକରଣୀୟ ଶକ୍ତି ସ୍ଥାପନ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି। ମୋର୍ଗାନ୍ ଷ୍ଟାନ୍ଲେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ଭାରତର ନବୀକରଣୀୟ ଶକ୍ତି ପରିବର୍ତ୍ତନ ବାହ୍ୟ ନିର୍ଭରଶୀଳତା ହ୍ରାସ କରିବାରେ ସହଯୋଗ ପ୍ରଦାନ କରିବ। ତେବେ ସୌର ସେଲ୍, ୱେବ୍ସ ଏବଂ ପଲିସିଲିକନ୍ ଭଳି ସୌରଶକ୍ତି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ସ୍ଥାନୀୟକରଣ ଉପରେ ସ୍ଥାୟୀ ନିରନ୍ତରତା ନିର୍ଭର କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଘରୋଇ କ୍ଷେତ୍ରରେ ସୌର ମଡ୍ୟୁଲ କ୍ଷମତା ପାଖାପାଖି ଦୁଇଗୁଣ ହୋଇଛି। ଗତ 2024 ମାର୍ଚ୍ଚ ମାସରେ ଏହା 38 ଗିଗାୱାଟ ରହିଥିବା ବେଳେ ଗତ ମାର୍ଚ୍ଚ ମାସରେ 74 ଗିଗାୱାଟକୁ ବୃଦ୍ଧି ପାଇଛି। ସୌର ସେଲ୍ କ୍ଷମତା ମଧ୍ୟ 2 ଗିଗାୱାଟରୁ 25 ଗିଗାୱାଟରେ ପହଞ୍ଚିଛି। ରିପୋର୍ଟ କହିଛି, ଭାରତ ଏବେ ମଧ୍ୟ ପ୍ରମୁଖ ଅପ୍ଷ୍ଟ୍ରିମ୍ ଉତ୍ପାଦନ ପାଇଁ ଆମଦାନୀ ଉପରେ ନିର୍ଭର କରୁଛି। ଗତ ଆର୍ଥିକ ବର୍ଷରେ ଭାରତ ପ୍ରାୟ 1.6 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ପ୍ରାୟ 35 ନିୟୁତ ସୌର ମଡେଲ ଆମଦାନୀ କରିଥିଲା। ସେଥିମଧ୍ୟରୁ ପାଖାପାଖି 60-80% ଚୀନ୍ରୁ ଆମଦାନୀ ହୋଇଥିବା କୁହାଯାଇଛି। ସାମଗ୍ରିକ ଭାବରେ ଭାରତରେ ଅଣଜୀବାଶ୍ମ ଇନ୍ଧନ କ୍ଷମତା ଏବେ ସ୍ଥାପନ କରାଯାଇଥିବା ନବୀକରଣୀୟ ଶକ୍ତି କ୍ଷମତାର 50% ଅତିକ୍ରମ କରି 262.7 ଗିଗାୱାଟରେ ପହଞ୍ଚିଛି। ନବୀକରଣୀୟ ଶକ୍ତି ମଧ୍ୟରେ ଅଧିକାଂଶ ସୌର ଏବଂ ପବନ ଶକ୍ତି ଅନ୍ତର୍ଭୁକ୍ତ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅଗ୍ନି ସୁରକ୍ଷା ନିରାପତ୍ତା ସଚେତନତା, ବିପଦ ହ୍ରାସ ଓ ବିପର୍ଯ୍ୟୟ ପ୍ରଶମନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସୁରକ୍ଷା ମନ୍ତ୍ରଣାଳୟ ଅଗ୍ନି ପରାମର୍ଶଦାତା ପ୍ରଶାନ୍ତ

ଅଖତର ଏବଂ ଦିଲ୍ଲୀ ଅଗ୍ନିସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-23711-7 2331-4441-4441-4841-03-1710-6 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କୁନୋ ଜାତି

ସହରର ସବୁଠାରୁ ଅସନା ଜାଗା କେଉଁଟା ଯଦି ପ୍ରଶ୍ନ କରାଯାଏ, ଯେଉଁମାନେ ଟ୍ରେନ୍ରେ ଯାତ୍ରା କରନ୍ତି ସେମାନେ ଅତି ସହଜରେ ଏହି ପ୍ରଶ୍ନର ଉତ୍ତର ଦେଇପାରିବେ। ଦେଶର ଯେକୌଣସି ଟ୍ରେନ୍ରେ ଯେକୌଣସି ସହରକୁ ଯାଆନ୍ତୁ, ଭାରତର ରାଜଧାନୀ ଦିଲ୍ଲୀ ହୋଇଥାଉ ନା କାହିଁକି, ରେଳ ଲାଇନ୍ର ଦିକଡ଼ରେ ଥିବା ବସ୍ତିଗୁଡ଼ିକର ଦୃଶ୍ୟ ବର୍ଣ୍ଣନା କରିହେବ ନାହିଁ। ସନ୍ତସନ୍ତିଆ ଜାଗା, ମଇଳା ପାଣିରେ ଭରା ନାଳ ଏବଂ ସର୍ବୋପରି ରେଳ ଲାଇନ୍ ଉପରେ ବସି ନିର୍ଭୟରେ ମଳତ୍ୟାଗ କରୁଥିବାର ଦୃଶ୍ୟ। ଆମ ଏ ଅଞ୍ଚଳରେ ମଧ୍ୟ ଅନେକ ସହର ଅଛି, ଟ୍ରେନ୍ ନିକଟତର ହେଲେ ଦୁର୍ଗନ୍ଧରୁ କେଉଁ ସହର ଆସୁଛି ସହଜରେ କହିହେବ। ଆମେ କେବେ ଭାବିଛୁ ଯେଉଁ ବିଦେଶୀ ପର୍ଯ୍ୟଟକମାନେ ଆମ ଦେଶକୁ ଆସୁଛନ୍ତି ସେମାନଙ୍କ ଭାବନା କ'ଣ ହେବ? ଅତିଥି ଦେବଭବ ବୋଲି ଭାଷଣ ତ ମାରୁଛୁ, କିନ୍ତୁ ସେଥିପ୍ରତି କାହାରି ଭୃକ୍ଷେପ ନାହିଁ। ଏ ଯେଉଁ ସମସ୍ୟା ରହିଛି, ଲୋକଙ୍କ ସଚେତନତା ଏବଂ ପ୍ରଶାସନର ତତ୍ପରତା ହିଁ ଏହାର ସମାଧାନ କରିପାରିବ। ଏକଥା ସତ ଯେ ରେଳ ଷ୍ଟେସନ ଆଖପାଖରେ କିମ୍ବା ସହରତଳି ଅଞ୍ଚଳରେ ପ୍ରାୟତଃ ଗରିବ ଶ୍ରେଣୀର ଲୋକ ବସବାସ କରନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଏଭଳି ଏକ ଅପରିଷ୍କାର ପରିବେଶରେ ରହିବା। ଘର ଛାତ ଉପରେ ତ ଟିଭି ଛତା ଲାଗିଛି, ଘର ବାହାର ଓ ଭିତର କାହିଁକି ଠିକ୍ ରହିପାରିବ ନାହିଁ? ତେବେ ପ୍ରଶ୍ନ ଉଠେ, କ'ଣ ସବୁ ପଦକ୍ଷେପ ନିଆଯାଇପାରିବ? ଆସନ୍ତୁ ଦେଖିବା। ଲୋକଙ୍କ ସଚେତନତା, ରେଳ ଲାଇନ୍ରେ ବସି ବା ଖୋଲାରେ ମଳତ୍ୟାଗ କରିବା ଦ୍ୱାରା କ'ଣ ଅପକାର ହେଉଛି ତାକୁ ହୃଦୟଙ୍ଗମ କରିବା। ଯଦିଓ ଘରଗୁଡ଼ିକ ଯୋଜନାବଦ୍ଧ ଭାବରେ ତିଆରି ହୋଇନାହିଁ, ଅନ୍ତତଃ ସଫାସୁତୁରା ରଖିବା, ନଳକୂପ ଏବଂ ଏହାର ପାଖାପାଖି ସ୍ଥାନକୁ ସନ୍ତସନ୍ତିଆ ନ ରଖି ସଫା ରଖିବା, ନାଳଗୁଡ଼ିକୁ ନିୟମିତ

ସଫା ରଖିବା। ପ୍ରଶାସନ ଏବଂ ମ୍ୟୁନିସିପାଲିଟି ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ପ୍ରାୟତଃ ଦେଖାଯାଏ ବିଭିନ୍ନ ସଂକ୍ରାମକ ରୋଗ ଏଭଳି ସହରତଳି ଅଞ୍ଚଳରୁ ହିଁ ବ୍ୟାପିଥାଏ। କେବଳ ଆମ ଅଞ୍ଚଳ କାହିଁକି, ଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ଼ ବଡ଼ ସହରରେ ମଧ୍ୟ ଏ ସମସ୍ୟା ରହିଛି। ଏବଂ ଅତୀତରେ ଦେଖାଯାଇଛି ଯେ ଏହି ଅଞ୍ଚଳରୁ ହିଁ ମହାମାରୀ ଏବଂ ସଂକ୍ରାମକ ରୋଗ ବ୍ୟାପି ବିଭୀଷିକା ସୃଷ୍ଟି କରିଛି। ତେଣୁ ଏଥିପ୍ରତି ଦୃଷ୍ଟି ନଦେଲେ ଆମେ ଏକ ସ୍ୱଚ୍ଛ ଜୀବନ ଜିଇଁପାରିବା ନାହିଁ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ମଧ୍ୟ ସଫଳ ହୋଇପାରିବ ନାହିଁ।

ଶୁଣିଲେ ଶ୍ରୀରାମଚରିତମାନସ ଆକାଶବାଣୀ ଭବନୀ ପଟଣା। ଏଥର ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

ଆମର୍ ଚାଷୀ ଦଦା ନାନୀମାନେ ଭିନ୍ ଭିନ୍ ପ୍ରକାରର ଧାନ ଚାଷ କରସନ୍। ଏନ୍ତା ଗୋଟେ ପ୍ରକାରର ଧାନ ଚାଷ ହେଲା ଶ୍ରୀ ପଦ୍ଧତି। ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନ୍ମା ଇ ଶ୍ରୀ ପଦ୍ଧତି ନେ କେନ୍ତା କରି ଆମେ ଧାନ ଚାଷ କରିପାର୍ମା, କେନ୍ତାକିନା ମାଟକେ ବତର କର୍ମା, ଆର୍ କେନ୍ତା କରି ତଲି ପ୍ରସ୍ତୁତ କର୍ମା। ପହଲା ଜାନ୍ମା କେନ୍ତା କରି ଇ ଶ୍ରୀ ପଦ୍ଧତି ନେ ଆମେ ତଲି ପ୍ରସ୍ତୁତ କର୍ମା। ଛୁଟିଆ ଜାଗା ଥିବି ଇ ତଲିକେ ଆମେ କରିପାର୍ସୁ। ବୋଇଲେ ଗୋଟେ ଢିସ୍ମିଲ୍ ଜାଗା ଯେନ୍ଟାକି 40 ବର୍ଗ ମିଟର ହେଇଥିସି, ଇ ପଟିକେ ଆମେ ତିଆରି କରିପାର୍ମା। ଯେନେ ଆମେ ତଲି ଲଗାମା ହେତା ଦୁଇ ସାଇଡ୍ ଥି କାଁ କର୍ମା 30 ସେଣ୍ଟିମିଟରର ନାଲ ଆମେ କର୍ମା। ଦୁଇ ଭାଗ ଖତ ଆର୍ ଗୋଟେ ଭାଗ ମ୍ୟାଟ୍କେ 6 ଇଞ୍ଚ ତକ ଟିକେ ଉଚା ବାଗିର କରିଦେଇକରି ହେନେ ଯେନ୍ ବିହନ ଆମେ ରଖିଥିମା ହେଟାକେ ଆମେ ସମାନ ହିପାସେ ବୁନିଦମା। ଆର୍ ତାରୁ ତାରୁ କାଁ କର୍ମା, ହେ ଖତ୍କେ ବିହନ ଉପରେ ଆମେ ଏନ୍ତା କରି ବିଛେଇ ଦମା। ତାର୍ ଉପରେ ପୁଆଲ୍କେ ଆମେ ଦେଇଦମା। ଆର୍ ଧାନ ଟିକେ ଗଜା ହି ଆଇଲା, ଯେନ୍ ବିହନକେ ତ ଆମେ ଆଗରୁ ବୁତରେଇଥିମା ନା, ରାତନୁ ଆମେ ଟିକେ ବୁତରେଇ ଦେଇଥିମା, ବୋଲେ ହେଟା ଟିକେ ଫାଟି ଫାଟି ଆସିଥିବା, ହେଟାକେ ଏକା ଆମେ ତଲିର ଉପରେ ନେ ଦି ଦେଇକରି ତାକେ ଆମେ ପୁଆଲ୍ଥି ଢାପି ଦେଇପାର୍ମା। ଯଦି ପୁଆଲ୍ ଅଛେ ବୋଲେ ତ ମନେ କଥା, ନିହେଲେ ଅଖା ଉଖି ବି ଢାପି ଦେଇପାର୍ମା। ଆର୍ ଟିକେ ଶୁଖା ଶୁଖା ବାଗିର୍ ଲାଗ୍ଲା ବୋଇଲେ ସେ ପୁଆଲ୍ ନେହେଲେ ଅଖା ଉପରେ ନେ ଆମେ କାଁ କର୍ମା, ଟିକେ ପାନ୍ ବି ଝିଟି ଦମା। ଏନ୍ତା କଲୁ ବୋଇଲେ ଠିକ୍ ହିପାସେ ଆମର୍ ତଲି ହେଇଯିବା। ଇଟା ତ ଗଲା ଶ୍ରୀ ପଦ୍ଧତି ନେ କେନ୍ତା କରି ଆମେ ତଲି ପ୍ରସ୍ତୁତି କର୍ମା। ଯେନ୍ ଖତ ଦମା ହେ ଖତ ନେ ଗୋବର ଖତ ଥିବା, କେଚୁଆର ବି ଖତ ଥିବା, ଏନ୍ତା ଭିନ୍ ଭିନ୍ ଖତ ଦେଇକରି ଆମେ ତଲି ପ୍ରସ୍ତୁତି କରିପାର୍ମା। ଏବେ ଆସନ୍ ଜାନ୍ମା ଆମେ ମ୍ୟାଟ୍କେ ବୋଇଲେ ଆମର୍ ଜମିକେ କେନ୍ତା କରି ଆମେ ଠିକ୍ ହିପାସେ ଶ୍ରୀ ପଦ୍ଧତି ନେ ଚାଷ କରିପାର୍ମା। ମ୍ୟାଟ୍କେ ବନେ କରି କରି କାଦ କରି ଦେଇକରି 2 ମିଟର ବ୍ୟବଧାନ୍ତି ଗୋଟେ ଫୁଟ ଓସାର ନାଲି ଗୋଟେ କର୍ବାକେ ପଡ଼୍ସି। ଆର୍ ପଟିକେ ଠିକ୍ ହିପାସେ ସମାନ କରି କରି ଧାଡ଼ିକେ ଧାଡ଼ି 10 ଇଞ୍ଚ ଆର୍ ଗଛକେ ଗଛ ବି 10 ଇଞ୍ଚ ତକ ଆମେ ରୁପି ଦେଇପାର୍ମା। ଆର୍ ଶେଷ ଚାଷ ବେଲ୍କେ କାଁ କର୍ମା, ଗୋଟେ ଏକର ପିଛା 4 ଟନ୍ ହିପାସେ କମ୍ପୋଷ୍ଟ, ନେଇ ହେଲେ ସଢ଼ା ଗୋବର ଖତ, ନେଇ ହେଲେ କେଚୁଆର ଖତ ମ୍ୟାଟ୍ଥି ଆମେ ଭିରେଇ ଦମା। ଆର୍ ରାସାୟନିକ ସାର ହିସାବରେ ଆମେ କାଁ କରିପାର୍ମା, ଗୋଟେ ଏକର ପିଛା N8 P12 ଆର୍ K12 କେ ଆମେ ଦେଇପାର୍ମା। ଇନେ ଅଲଗା କେନ୍ ସାର ଆମେ ନେଇ ଦଉନା। ଇଟା ଦେଖଲା ତଲିକେ ନିପାସା ଆମେ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀ ପାଟଣା। ଏଥର ଶୁଣନ୍ତୁ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି।

ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହୀ ସବିଳାସ, ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସନ୍ନଜିତ ମହାନ୍ତି।

ପୂର୍ବ ଭାଗରେ ଶେଷ ହୋଇଥିବା ଅଷ୍ଟମ ଛାନ୍ଦ ଶେଷ ହେଲା ବେଳକୁ ରାମ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କ ସହ କଥାବାର୍ତ୍ତା ହେଉ ହେଉ ଆସି ପହଞ୍ଚିଛନ୍ତି ଗଙ୍ଗାକୂଳରେ। ଚୋଖୀ ରାଗରେ ରଚିତ ବୈଦେହୀଶ ବିଳାସର ଅତି ଲୋକପ୍ରିୟ ନବମ ଛାନ୍ଦ ଆରମ୍ଭ ହେଉଛି ଏଇଠି। ଗଙ୍ଗା ବିତଳକୁ ଆଲିଙ୍ଗନ କରିବା ହେତୁ ସେ ବିଶେଷ ଭାବେ ଗଭୀରା ବା ଅତଳ ସୁତଳକୁ ଭେଦ କରି ସେ ତୃତୀୟ ପାତାଳ ରୂପୀ ବିତଳରେ ପ୍ରବାହିତା। କନ୍ଦର୍ପଙ୍କ ସୁଖଦାୟିନୀ ରତିଙ୍କ ଭଳି ବହିଯାଉଛନ୍ତି ଗଙ୍ଗା। ସେ ପାର୍ବତୀ ଭଳି ହିମାଳୟରୁ ଆସିଥିବା ହେତୁ ହୈମବତୀ ଓ ବିଷକଣ୍ଠ ମହାଦେବଙ୍କ ତୋଷଦାନକାରିଣୀ, ଅନ୍ୟ ଅର୍ଥରେ ବିଷକଣ୍ଠ ବା ହଂସମାନଙ୍କର ଆନନ୍ଦଦାୟିନୀ। ଗଙ୍ଗାଙ୍କର ନାମ ମଧ୍ୟ ବିଷ୍ଣୁପଦି, ତାଙ୍କୁ ବିଷ୍ଣୁ ପାଦାଗ୍ର ସମ୍ଭୁତା ବୋଲି କୁହାଯାଏ। ଆକାଶର ନାମ ବିଷ୍ଣୁପଦ, ଉଭୟରେ କେବଳ ଇକାର ମାତ୍ର ପ୍ରଭେଦ। ଉଭୟରେ ତରଣୀ ଯାଆସ କରୁଛନ୍ତି, ଆକାଶରେ ସୂର୍ଯ୍ୟରୂପୀ ତରଣୀ, ଗଙ୍ଗାରେ ତରଣୀ ବା ନୌକାର ଯାତାୟତ ହେଉଛି। ଭଞ୍ଜିୟ ଲେଖନୀରେ ଗଙ୍ଗାଙ୍କର ବର୍ଣ୍ଣନା କି ଚମତ୍କାର ଦେଖନ୍ତୁ ତ। ନୌକା ବାହକ ଧୀବରକୁ ଡାକିବାରୁ ସେ ନ ଶୁଣନ୍ତେ ରାମ କହିଲେ, ତୁ ସାପ ଭଳି ଖାଲି ଚାହୁଁଛୁ, ଶୁଣୁନାହୁଁ। ଧୀବର କହିଲା, ମୁଁ ବଧିର ନୁହେଁ, ତୁମ ପାଦରୁ ଧୂଳି ଲାଗି ତୁମେ ଆସିବା ପଥରେ ପଥରଟିଏ ଅବଳା ହୋଇଯିବା ମୁଁ ଜାଣିଛି। ଏବେ ସେ ପାଦ ଲାଗି ମୋ ନୌକା ନାୟିକା ହେଲେ ମୋ ଭେଳା ବୁଡ଼ିଯିବ। ପ୍ରଭୁଙ୍କ ପାଦ ଧୋଇବା ପାଇଁ କୈବର୍ତ୍ତ ଏ କପଟ କଲା। ଭାବଗ୍ରାହୀ ପ୍ରଭୁ କୈବର୍ତ୍ତର ମନର ଭାବ ବୁଝି ପାଦ ବଢ଼େଇ ଦେଲେ। ଯେଉଁ ପାଦ ଧୁଆ ପାଦୁକ ପାଇବାକୁ ଇଚ୍ଛା କରି ବ୍ରହ୍ମା ଓ ଶିବ ଶେଷରେ ପାଇନଥିଲେ, ଅଜ୍ଞାନୀ କୈବର୍ତ୍ତ ତାହା ପାଇଲା। ବ୍ରହ୍ମାଣ୍ଡରେ ପ୍ରଭୁ ପତିତ ପାବନ ବୋଲାଇଲେ। ଗଙ୍ଗା ପାର ହୋଇ ରାମ ଲକ୍ଷ୍ମଣ ମିଥିଳାରେ ପହଞ୍ଚିଲେ। ସେମାନଙ୍କୁ ଦେଖି ମିଥିଳା ନରନାରୀ ଆନନ୍ଦିତ ହେଲେ। ରାମ ନିଶ୍ଚୟ ଶିବଧନୁ ଭାଙ୍ଗିବେ ବୋଲି ସେମାନେ କଥାବାର୍ତ୍ତା ହେଲେ। ମିଥିଳା ନାରୀମାନେ ରାମଙ୍କ ରୂପରେ ମୁଗ୍ଧ ହୋଇ ବସିଭୂତା ହେଲେ। ରାମଙ୍କୁ ସେମାନେ କାମ ଅବତାର ବୋଲି ମନେ କଲେ। ସେମାନଙ୍କ ମନରେ ଭ୍ରମ ଉପୁଜିଲା ଓ ବେଶଭୂଷା ଠିକ୍ ରହିଲା ନାହିଁ। କୃଷ୍ଣଙ୍କ ସନ୍ଦର୍ଶନରେ ଗୋପୀମାନେ ବିହ୍ୱଳିତା ହେଲା ପରି ଭଞ୍ଜ ମିଥିଳା ନାରୀଙ୍କ ବର୍ଣ୍ଣନା ଦେଇଛନ୍ତି। ବିଭ୍ରମ ହେତୁ ପାଦର ଅଳଙ୍କାର ହାର ବୋଲି ଲମ୍ବାଇଲେ, ପାଦରେ ଭୁଲରେ ସିନ୍ଦୁର ଲଗେଇ ଅଳତାକୁ ଚିତା ଭଳି ମୁଣ୍ଡରେ ଲଗେଇଲେ।

ଶୁଣିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହୀଶ ବିଳାସ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

ଏଥର ଶୁଣନ୍ତୁ ଅନୁରାଧା ପୌଡ଼ୱାଲ ଏବଂ ଅମିତ କୁମାରଙ୍କ କଣ୍ଠରେ ଏହି ଗୀତଟି। ଗୀତିକାର ହେଲେ ଜାଭେଦ ଅଖତର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, କଥାଚିତ୍ର ତେଜାବ।

ଶେଷରେ ଶୁଣନ୍ତୁ ଦୟାବାନ କଥାଚିତ୍ରରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ପଙ୍କଜ ଦାସ। ଗୀତରଚନା ଅଜିଜ କୈଫି। ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣ। ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ଶ୍ରୀଜିତ ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ମଳୟ ମିଶ୍ର, କଥାଚିତ୍ର ବାଜି।

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅନୁରାଧା ପୌଡ଼ୱାଲ ଏବଂ ରୂପକୁମାର ରାଠୋଡ୍। ନିଜାମଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ମନ୍ମଥ ମିଶ୍ର। କଥାଚିତ୍ର ଧର୍ମ ସହିଲେ ହେଲା।

ଶୁଣୁଛନ୍ତି ଶିଳ୍ପୀ ମହମ୍ମଦ ଅଜିଜ୍ ଶ୍ୱେତା ଏବଂ ଜଲି ମୁଖାର୍ଜୀଙ୍କ କଣ୍ଠରେ ଏହି ଗୀତଟି। ଗୀତିକାର ହେଲେ ନିମାଇ ମହାନ୍ତି, ସଙ୍ଗୀତ ମଳୟ ମିଶ୍ର, କଥାଚିତ୍ର ସମୟ ଖେଳୁଛି ଚକା ଭୂଁରୀ।

ଶେଷରେ ଶୁଣନ୍ତୁ ଇରା ଏବଂ କୁମାର ବାପିଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା କରିଛନ୍ତି ବସନ୍ତରା ସାମଲ, ସଙ୍ଗୀତ ମଳୟ ମିଶ୍ର, କଥାଚିତ୍ର ଧର୍ମର ହେବ ଜୟ।

ପୁଣିଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ବନ୍ଧୁ, ବର୍ତ୍ତମାନ ଚାଲିଛି ଖରା ଛୁଟି, ସମସ୍ତଙ୍କ ପାଖରେ ଟିକିଏ ସମୟ। ଏହି ସମୟରେ ନିଜର କର୍ମଜଞ୍ଜାଳ ଜୀବନରୁ ବିରତି ନେଇ ସମସ୍ତଙ୍କୁ ବୁଲିବା ପାଇଁ ଇଚ୍ଛା ହୁଏ। ତେବେ ସବୁବେଳେ ତ ଦୂର ସ୍ଥାନକୁ ଯିବା ସମ୍ଭବ ହୋଇନଥାଏ। ଆମ ଆଖପାଖ ଅଞ୍ଚଳରେ ବି ଏମିତି ଅନେକ ଦର୍ଶନୀୟ ସ୍ଥାନ ରହିଛି ଯାହାକି ଦେଖିବାକୁ ଖୁବ୍ ସୁନ୍ଦର। ଆଜି ଆସନ୍ତୁ ଜାଣିବା ନୂଆପଡ଼ା ଜିଲ୍ଲାର ପ୍ରମୁଖ ଦର୍ଶନୀୟ ସ୍ଥାନ ବିଷୟରେ। ନୂଆପଡ଼ାରେ ଏମିତି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ଯାହାକି ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ ଗୁରୁତ୍ୱ ଏବଂ ଧାର୍ମିକ ପର୍ଯ୍ୟଟନ ପାଇଁ ଜଣାଶୁଣା। ପାତାଲ ଗଙ୍ଗା, ଏଠାରେ ଏକ ପବିତ୍ର ଝରଣା ରହିଛି ଯାହାକୁ ଗଙ୍ଗା ନଦୀ ସହିତ ତୁଳନା କରାଯାଏ ଏବଂ ଏହା ଏକ ପ୍ରସିଦ୍ଧ ପିକନିକ୍ ସ୍ଥଳ ମଧ୍ୟ। ତା ସହିତ ବୁଢ଼ୀକମନା ପାତଳେଶ୍ୱର ମନ୍ଦିର, ନବମ ଦଶମ ଶତାବ୍ଦୀର ଏକ ପ୍ରାଚୀନ ଇଟା ନିର୍ମିତ ଶିବ ମନ୍ଦିର। ସାଲିହା ସ୍ମୃତିସ୍ତମ୍ଭ, ଏହା 1930 ବ୍ରିଟିଶ ବିରୋଧୀ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଏକ ଐତିହାସିକ ସ୍ଥାନ। ସୁନାବେଡ଼ା, ଏହା ଏକ ପଠାର ଭୂମି ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ, ଏହା ବିଭିନ୍ନ ବନ୍ୟଜନ୍ତୁ ପାଇଁ ପ୍ରସିଦ୍ଧି ଲାଭ କରିଛି। ଆଗକୁ ଜାଣିବା ଆହୁରି ଅନେକ ନୂଆପଡ଼ା ଜିଲ୍ଲାର ପ୍ରସିଦ୍ଧ ସ୍ଥାନ ବିଷୟରେ, କିନ୍ତୁ ବର୍ତ୍ତମାନ ସମୟ ହୋଇଯାଇଛି ଏକ ସୁନ୍ଦର ଗୀତ ଶୁଣିବାର।

ପୁଣିଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲୁ କିଛି ନୂଆପଡ଼ାର ଦର୍ଶନୀୟ ସ୍ଥାନ ବିଷୟରେ। ନୂଆପଡ଼ା ଜିଲ୍ଲାରେ ରହିଛି ଅନେକ ଜଳପ୍ରପାତ। ଗୋଧୋଇ ଜଳପ୍ରପାତ ପ୍ରସିଦ୍ଧ ଅଟେ। ନୂଆପଡ଼ାରୁ ପ୍ରାୟ 28-29 କିଲୋମିଟର ଦୂରରେ ଏହାର ଅବସ୍ଥିତି, ଯାହାକି 63 ମିଟର ଉଚ୍ଚତାରୁ ଜଳରାଶି ଖସୁଛି। ବେନିଆଧାସ ଜଳପ୍ରପାତ ନୂଆପଡ଼ାରୁ ପ୍ରାୟ 55 କିଲୋମିଟର ଦୂରରେ ଏକ ଲୁକ୍କାୟିତ ଜଳପ୍ରପାତ, ଯାହାର ପରିଦର୍ଶନର ସର୍ବୋତ୍ତମ ସମୟ ହେଉଛି ଅଗଷ୍ଟରୁ ସେପ୍ଟେମ୍ବର। ଖୟାଲଧାସ ମଧ୍ୟ ନୂଆପଡ଼ାର ଏକ ପ୍ରସିଦ୍ଧ ଜଳପ୍ରପାତ। ଏହା ବ୍ୟତୀତ ବାଘଝୋଲା ଜଳପ୍ରପାତ, ଯାହାକି ଧାମନପୁରୀ ଗାଁଠାରେ ଅବସ୍ଥିତ, ତାହା ମଧ୍ୟ ଦେଖିବାକୁ ଅତି ସୁନ୍ଦର। ଏହି ଜଳପ୍ରପାତଗୁଡ଼ିକ ବର୍ଷା ଏବଂ ଶୀତଦିନେ ଅତ୍ୟନ୍ତ ସୁନ୍ଦର ଦେଖାଯାଆନ୍ତି। ପାତୁରା ଡ୍ୟାମ୍ ମଧ୍ୟ ନୂଆପଡ଼ାର ଏକ ପ୍ରସିଦ୍ଧ ସ୍ଥାନ, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହା ବ୍ୟତୀତ ତିଖାଲି ଡ୍ୟାମ୍ ସୌନ୍ଦର୍ଯ୍ୟ ମଧ୍ୟ ଖୁବ୍ ସୁନ୍ଦର, ବର୍ଷସାରା ପର୍ଯ୍ୟଟକଙ୍କ ସହ ଛୁଟିଥାଏ। ତାହେଲେ ଶ୍ରୋତାବନ୍ଧୁ, ଏହି ଖରାଦିନରେ ଦୂରକୁ ନ ଗଲେ ମଧ୍ୟ ଆମ ଆଖପାଖରେ ଥିବା ପର୍ଯ୍ୟଟନସ୍ଥଳୀକୁ ବୁଲି ଯାଆନ୍ତୁ ଆଉ ପ୍ରକୃତିର ମଜା ନିଅନ୍ତୁ।

ବର୍ତ୍ତମାନ ଆସନ୍ତୁ ଜାଣିବା ଇତିହାସର ଆଇନାରେ ଆଜି ଦିନର ମହତ୍ତ୍ଵ। 11 ମେ'ରେ ପାଳନ କରାଯାଏ ନ୍ୟାସନାଲ୍ ଟେକ୍ନୋଲୋଜି ଡେ। 1998 ମସିହା ଆଜିର ଦିନରେ ରାଜସ୍ଥାନର ପୋଖରାନ୍ଠାରେ ଅପରେସନ୍ ଶକ୍ତିର ସଫଳତା ଭାବରେ ପରମାଣୁ ପରୀକ୍ଷଣ ସଫଳ ହୋଇଥିଲା। 1784 ମସିହା ମେ 11 ତାରିଖ ଦିନ ବ୍ରିଟିଶ ଏବଂ ମହୀଶୂର ଶାସକ ଟିପୁ ସୁଲତାନଙ୍କ ମଧ୍ୟରେ ସନ୍ଧି ହୋଇଥିଲା। 1951 ମସିହା ଆଜିର ଦିନରେ ନୂତନ ଭାବରେ ନିର୍ମିତ ସୋମନାଥ ମନ୍ଦିରର ଉଦ୍ଘାଟନ କରାଯାଇଥିଲା। 2002 ମସିହା ଆଜିର ଦିନରେ ବାଂଲାଦେଶଠାରେ ନୌକା ଦୁର୍ଘଟଣାରେ 378 ଲୋକ ପ୍ରାଣ ହରାଇଥିଲେ। ଆଜି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିତ୍ୱଗଣ ହେଉଛନ୍ତି ଶକ୍ତି ସିହ୍ନା, ସାଗର ସାରଥି, ମୁନାଲିନୀ ସାରାଭାଇ। ଠିକ୍ ସେହିଭଳି ଆଜିର ଦିନରେ 2002 ମସିହାରେ ଭୋପାଳର ରାଜକୁମାରୀ ଏବଂ ଭାରତର ପ୍ରଥମ ମହିଳା ପାଇଲଟ ଆବିଦା ସୁଲତାନଙ୍କର ଦେହାନ୍ତ ହୋଇଥିଲା।

ଏହି ସୁନ୍ଦର ସଙ୍ଗୀତମୟ ବିରାମ ପରେ ପୁଣିଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ବର୍ତ୍ତମାନ ଚାଲୁଛି ଖରାଦିନ, ଏହା ଏକ କଷ୍ଟଦାୟକ ସମୟ। ପ୍ରଚଣ୍ଡ ଖରା, ଗୁଳୁଗୁଳି, ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଏ। ଖରାଦିନେ ସ୍ୱାସ୍ଥ୍ୟ ପ୍ରତି ସଚେତନ ନ ରହିଲେ ଡିହାଇଡ୍ରେସନ୍ ହୋଇ ଶରୀରରେ ଜଳୀୟ ଅଂଶ କମିଯାଇଥାଏ ଏବଂ ଲୁ, ବାନ୍ତି ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ। ତେଣୁ ଏହି ସମୟରେ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ। ଖରାଦିନେ ଶରୀରରୁ ଅଧିକ ଝାଳ ବାହାରିଥାଏ, ଫଳରେ ଜଳୀୟ ଅଂଶ କମିଯାଏ। ଏହାକୁ ପୂରଣ କରିବା ପାଇଁ ଦିନକୁ ଅତି କମ୍ରେ 3-4 ଲିଟର ପାଣି ପିଇବା ଉଚିତ। ନଡ଼ିଆ ପାଣି, ଲେମ୍ବୁ ପାଣି, ଦହି, ପଣା, ORS ପିଇବା ଦ୍ୱାରା ଶରୀର ସୁସ୍ଥ ରହେ। ପାଣିଜାତୀୟ ଫଳ ଯେପରିକି ତରଭୁଜ, କାକୁଡ଼ି, ଆମ୍ବ ଖାଇବା ଲାଭଦାୟକ। ଖରାଦିନେ ହାଲୁକା ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବା ଉଚିତ। ଅଧିକ ତେଲ ମସଲା କିମ୍ବା ଭଜା ଖାଦ୍ୟଠାରୁ ଦୂରେଇ ରହିବା ଉଚିତ। ବାସି ଖାଦ୍ୟ ଖାଇବାଠାରୁ ଦୂରେଇ ରୁହନ୍ତୁ। ମାଛ ମାଂସ କମ୍ ଖାଇବା ଶରୀର ପାଇଁ ଭଲ। ଖରାରୁ ମଧ୍ୟ ନିଜକୁ ସୁରକ୍ଷା ଦେବା ପାଇଁ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସବୁଠାରୁ ଅଧିକ ଖରା ସମୟ ଯେପରିକି ଦିନ 11-3 ପର୍ଯ୍ୟନ୍ତ ବାହାରକୁ ନ ଯିବା ଭଲ। ବାହାରକୁ ଗଲେ ଛତା, ଚଷମା, ଟୋପି ବ୍ୟବହାର କରନ୍ତୁ। ଖରାରୁ ସୂର୍ଯ୍ୟକିରଣରୁ ବଞ୍ଚିବା ପାଇଁ ସନ୍ସ୍କ୍ରିନ୍ ବ୍ୟବହାର କରନ୍ତୁ। ଫ୍ରିଜ୍ ପାଣି ଅପେକ୍ଷା ମାଟି ସୁରେଇ ବା ମାଟି ପାତ୍ରରେ ପାଣି ରଖି ପିଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ। ଶ୍ରୋତବନ୍ଧୁ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଖରାଦିନେ ସାମାନ୍ୟ ସତର୍କତା ଓ ଯତ୍ନ ନେଲେ ଆମେ ରୋଗମୁକ୍ତ ରହିପାରିବା। ସୁଷମ ଖାଦ୍ୟ, ପ୍ରଚୁର ପାଣି ଓ ଆରାମଦାୟକ ଜୀବନଶୈଳୀ।

ବର୍ତ୍ତମାନ ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର ସମ୍ପର୍କରେ। ମଦନପୁର ରାମପୁରଠାରେ ଶ୍ରୀ ଏଜୁକେସନର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ CBSE ମେଟ୍ରିକ୍ ବୋର୍ଡର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମଦନପୁର ରାମପୁର ନିକଟସ୍ଥ ତୁଜୁଙ୍ଗଠାରେ ପ୍ରତିଷ୍ଠା ଲାଭ କରିଥିବା ଶ୍ରୀ ଏଜୁକେସନ ଏକାଡେମୀ ପ୍ରତିବର୍ଷ 100% ଫଳ ଦେବା ସହ ଟପର ସୃଷ୍ଟି କରିପାରୁଛି। କୋମନା ବ୍ଲକ ତୋରବୋଡ଼ଠାରେ ପ୍ରିମିୟର ଲିଗ୍ର ଚତୁର୍ଥ ସଂସ୍କରଣ ଉଦ୍ଘାଟିତ ହୋଇଯାଇଅଛି। ଗ୍ରାମଦେବୀଙ୍କଠାରେ ପୂଜାର୍ଚ୍ଚନା ପରେ ଏକ ମଶାଲ ଶୋଭାଯାତ୍ରା ବାହାରିଥିଲା। 4 ଦଳର ମାଲିକ, ଖେଳାଳି, ଆୟୋଜକ ଏବଂ ନିମନ୍ତ୍ରିତ ଅତିଥିମାନେ ଶୋଭାଯାତ୍ରାରେ ସାମିଲ ଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ କଳାହାଣ୍ଡି ଓ ଶୁଭମ ଅନୁଷ୍ଠାନର ମିଳିତ ସହଯୋଗରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଡଙ୍ଗର ଉଦ୍ଘାଟିତ ହୋଇଯାଇଅଛି। ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚଠାରେ 2 ଦିନ ଧରି ଏହା ଅନୁଷ୍ଠିତ ହୋଇଥିଲା।

ବର୍ତ୍ତମାନ ଆସନ୍ତୁ ଜାଣିବା ମାଟି ସୁରେଇର ଉପକାରିତା ବିଷୟରେ। ମାଟି ସୁରେଇରେ ପାଣି ରଖି ପିଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ। ମାଟିପତ୍ରରେ ଥିବା କ୍ଷୁଦ୍ର ରନ୍ଧ୍ର ଦେଇ ପାଣି ବାଷ୍ପୀଭୂତ ହୋଇଥାଏ, ଯାହା ପାଣିକୁ ପ୍ରାକୃତିକ ଭାବରେ ଥଣ୍ଡା ରଖେ। ଏହା ଫ୍ରିଜ୍ ପାଣିଠାରୁ ସ୍ୱାସ୍ଥ୍ୟକର। ମାଟି କ୍ଷାରୀୟ ଗୁଣର ହୋଇଥିବାରୁ ଏହା ପାଣିର ଅମ୍ଳୀୟ ଗୁଣକୁ କମାଇ pH ସ୍ତରକୁ ସନ୍ତୁଳିତ ରଖେ, ଯାହା ଗ୍ୟାସ୍ର ସମସ୍ୟା କମାଇଥାଏ। ମାଟିପତ୍ରରେ ପାଣି ପିଇବା ଦ୍ୱାରା ଶରୀରର ମେଟାବଲିଜମ୍ କ୍ରିୟା ସକ୍ରିୟ ହୁଏ ଏବଂ ହଜମ ପ୍ରକ୍ରିୟା ଭଲ ହୋଇଥାଏ। ଏହା ପାଣିକୁ ବହୁତ ବେଶୀ ଥଣ୍ଡା କରେ ନାହିଁ, ଯାହା ଗଳା ପାଇଁ ଭଲ। ଫ୍ରିଜ୍ ପାଣି ଥଣ୍ଡା ଜ୍ୱରର କାରଣ ହୋଇପାରେ, କିନ୍ତୁ ସୁରେଇ ପାଣି ସୁରକ୍ଷିତ। ମାଟିରେ ଥିବା ପ୍ରାକୃତିକ ଖଣିଜ ତତ୍ତ୍ୱ ପାଣିରେ ମିଶି ପାଣିକୁ ପୁଷ୍ଟିକର କରିଥାଏ। ସୁରେଇର ଥଣ୍ଡା ପାଣି ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ। ନୂଆ ସୁରେଇକୁ ପ୍ରଥମେ ଭଲ ଭାବରେ ଧୋଇ ପାଣି ଭରନ୍ତୁ, ତାପରେ ବ୍ୟବହାର କରନ୍ତୁ। ପାଣିକୁ ପ୍ରତିଦିନ ବଦଳାନ୍ତୁ ଏବଂ ସପ୍ତାହରେ ଅତିକମ୍ରେ ଥରେ ସୁରେଇକୁ ଗୋଟେ ଥର ଭଲ ଭାବରେ ଧୋଇ ସଫା କରନ୍ତୁ।

କଥାରେ ଅଛି, ବହି ମଣିଷର ସବୁଠାରୁ ବିଶ୍ୱାସଯୋଗ୍ୟ ବନ୍ଧୁମାନଙ୍କ ମଧ୍ୟରେ ଅନ୍ୟତମ। ମାନବ ଜାତି ଅନାଦିକାଳରୁ ଜ୍ଞାନ ଏବଂ ରହସ୍ୟକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିଛି ଏବଂ ବାଣ୍ଟିବା ନିମନ୍ତେ ବହିର ବ୍ୟବହାର କରିଆସିଛି। ବହି କେତେବେଳେ ମଣିଷକୁ ହସାଇଛି ତ ଆଉ କେତେବେଳେ ବହି ପଢ଼ିଲା ବେଳେ ଆଖିରୁ ଲୁହ ଝରି ଆସିଛି। ବହି ବିବାଦର ବହ୍ନି ବି ଜାଳିଛି, ସମାଜକୁ ବି ସୁଧାରିଛି ପରିବର୍ତ୍ତନର ସୂତ୍ରଧର ହୋଇ। କିନ୍ତୁ ଦୁନିଆରେ ଏମିତି କେତେକ ହାତଗଣତି ବହି ରହିଛି ଯାହା ଚିରଦିନ ପାଇଁ ଅଭିଶପ୍ତର ପରିଚୟ ବହନ କରି ଆସିଛି, ଯେମିତିକି ଦି ଗ୍ରାଣ୍ଡ କ୍ରିମିନର। ଏହା ଦୁନିଆର ସବୁଠାରୁ ରହସ୍ୟମୟ ବହି ମଧ୍ୟରୁ ଗୋଟିଏ। ଏହି ପୁସ୍ତକର ରଚୟିତା ବିଷୟରେ ଆଜି ବି କିଛି ଜଣାପଡ଼ିନାହିଁ, କିନ୍ତୁ ବିଶ୍ୱାସ କରାଯାଏ ଏହା 1521 ଖ୍ରୀଷ୍ଟାବ୍ଦରେ ରଚନା କରାଯାଇଥିଲା। ଏହି ବହି କଳା ଯାଦୁ ଏବଂ ଗଭୀର ରହସ୍ୟରେ ଭରା। କୁହାଯାଏ ଏହି ବହିରେ ସୈତାନ ବା ଲୁସିଫର ବାଇବେଲ ଅନୁସାରେ ଅଶୁଭ ଶକ୍ତିଙ୍କ ରାଜାକୁ ଡାକିବା ଓ ତାହା ସହିତ ବୁଝାମଣା କରିବା ବର୍ଣ୍ଣନା କରାଯାଇଛି। ଏହି ପୁସ୍ତକ ଏବେ ଭାଟିକାନ ସିଟିର ଏକ ଲକରେ ସୁରକ୍ଷିତ ଭାବରେ ରଖାଯାଇଅଛି। ଆଉ ଗୋଟିଏ ଅଭିଶପ୍ତ ବହି ହେଉଛି ସେକ୍ରେଟ୍ ମ୍ୟାଜିକ୍। କୁହାଯାଏ ମିଶ୍ରର ଜଣେ ଯାଦୁଗର ଦ୍ୱାରା ଏହା ରଚିତ ହୋଇଥିଲା। ଏହି ବହିରେ କଳା ଯାଦୁ ସମ୍ପର୍କରେ ଅନେକ କିଛି ଲେଖାଯାଇଅଛି। ଆଉ ଗୋଟିଏ ଅଭିଶପ୍ତ ବହି ହେଉଛି ଡେଭିଲ୍ ବାଇବେଲ୍। ବାଇବେଲ ବିଷୟରେ ତ ଆମେ ସମସ୍ତେ ଜାଣିଛୁ, କିନ୍ତୁ ଏମିତି ଏକ ବାଇବେଲ ଅଛି ଯାହାକୁ କି ଡେଭିଲ୍ ବାଇବେଲ ବା ସୈତାନ

ପାଇବେ ବୋଲି କୁହାଯାଏ। ଏହି ବହିକୁ ଦୁନିଆର ସବୁଠାରୁ ଅଭିଶପ୍ତ ଓ ରହସ୍ୟମୟ ପୁସ୍ତକ ବୋଲି କୁହାଯାଏ, କାରଣ ଏହି ବହିର ପ୍ରଥମ ପୃଷ୍ଠାରେ ଶୈତାନର ଚିତ୍ର ଦେଖିବାକୁ ମିଳିଥାଏ। 160 ପୃଷ୍ଠାର ଏହି ବହିକୁ ଜଣେ ସନ୍ନ୍ୟାସୀ 3ଦ୍ୱାଦଶ ଶତାବ୍ଦୀର ମାତ୍ର ଗୋଟିଏ ରାତିରେ ଲେଖିଥିଲେ। ଭୟନିଜ ପାଣ୍ଡୁଲିପି ମଧ୍ୟ ଆଉ ଏକ ରହସ୍ୟମୟ ପୁସ୍ତକ, ଯାହାକି ଏକ ଅଜ୍ଞାତ ଲିପିରେ ଲେଖାଯାଇଅଛି। ଏହାର ପୃଷ୍ଠାଗୁଡ଼ିକ ମଧ୍ୟ ଚମଡ଼ାରେ ତିଆରି। ଏହି ପୁସ୍ତକ 5ଦ୍ୱାଦଶ ଶତାବ୍ଦୀରେ ଲେଖାଯାଇଥିଲା। ଏହି ପୁସ୍ତକର ଅଜ୍ଞାତ ଭାଷା ଏବଂ ବିଚିତ୍ର ରେଖାଚିତ୍ରକୁ ଆଜି ପର୍ଯ୍ୟନ୍ତ କେହି ବୁଝିପାରିନାହାନ୍ତି। ଏହା ବ୍ୟତୀତ ଦି ବୁକ୍ ଅଫ୍ ସୋଏଗା ମଧ୍ୟ କଳାଜାଦୁ ସମ୍ପର୍କିତ ଏକ ରହସ୍ୟମୟ ବହି। ଏହି ପୁସ୍ତକର ରଚୟିତା କିଏ ଆଜି ବି ରହସ୍ୟ କେରରେ। ଏହି ପୁସ୍ତକରେ ଅନେକ ଜ୍ୟୋତିଷଶାସ୍ତ୍ର ଥିଲେ ମଧ୍ୟ ଅଶୁଭ ସଙ୍କେତ ପ୍ରଦାନ କରେ।

ବର୍ତ୍ତମାନ ଆସନ୍ତୁ ଜାଣିନେବା ପାଣିପାଗ ସମ୍ପର୍କିତ ଖବର। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ। ଦିନରେ ଗୁଳୁଗୁଳି ସହିତ ଗରମ ହେଲେ ମଧ୍ୟ ରାତିରେ ତାପମାତ୍ରା କମି ଥଣ୍ଡା ଅନୁଭୂତ ହେବ। ଗତକାଲି ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ରା 36 ଡିଗ୍ରୀ ସେଲସିୟସ୍ ଥିଲା।

ଦେଖନ୍ତୁ ନା, ପୁଣି ଆମେ କଥା ହେଉ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପହଞ୍ଚିଗଲୁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଦେବେ। ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି 8895994143। ଆଜି ପାଇଁ କାର୍ଯ୍ୟକ୍ରମ ସହ ମୁଁ ଥିଲି ନିହାରିକା, ରହୁଛି, ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣିଲି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ଗୁଜରାଟର ସୋମନାଥ ମନ୍ଦିରର 75ତମ ନିର୍ମାଣପୂର୍ଣ୍ଣ ଉତ୍ସବର। ଉତ୍ସବରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଉଦ୍ବୋଧନ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଆଜ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସୋମନାଥ ଅମୃତ ମହୋତ୍ସବ ସମ୍ମିଳିତ ହୋଇ ରହେ ହେଁ। ଇସ ସମାରୋହ କା ସଜୀବ ବିବରଣ ଆପକୋ ସୁନାରେ।

ପ୍ରଭାତ ଯେପରି ସୂର୍ଯ୍ୟଙ୍କ ଆଗମନର ସଙ୍କେତ ଦିଏ, କୋକିଳର କୁହୁତାନ ବସନ୍ତର ଯେପରି ସୂଚାଇ ଦିଏ, ସେହିପରି ବିନାଭାବ ମହତ ଜନର ପ୍ରକୃତ ପରିଚୟ ଫୁଟାଇ ଦିଏ। ଏବଂ ଠିକ୍ ଏହି ଏକଟା କୋଡ଼ିଏ ସମୟରେ ଶକ୍ତିରୂପାର ଆଗମନ ନାରୀ ପାଇଁ ଉନ୍ନତିର ସ୍ୱର ତୋଳିଥାଏ, ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବି। ତେବେ ସେହି ସ୍ୱରକୁ ଧାରଣ କରିବାକୁ ଆପଣଙ୍କୁ ତାରି ଅନ୍ୟ ଏକ ଫର୍ଦ୍ଦକୁ ସ୍ୱାଗତ। ଆଜି ଆପଣଙ୍କ ପାଖେ ଦୀପ୍ତିମୁନ୍। ନମସ୍ତେ, ନମସ୍କାର। ଝୁଆର ଦେଖନ୍ତୁ ନା, ମଝିରେ ମଝିରେ ବର୍ଷା ହେଲା ପରେ ପରେ ବି ଗ୍ରୀଷ୍ମର କ୍ରୋଧ ଶାନ୍ତ ହୋଇପାରୁନାହିଁ। ହେଲେ ସନ୍ଧ୍ୟାରେ ହାଲକା ଶୀତଳ ପବନ ଆଶ୍ୱସ୍ତି ଦେଉଛି, ଖରାର ପ୍ରଖରତାକୁ କମାଇବା ତ ଆମ

0: ଅନ୍ତରେ ବର୍ତ୍ତମାନ ପାଇଁ ନାହିଁ। ତେଣୁ ଆମେ ପ୍ରତିଥର କହିଥାଉ, ସଚେତନତା ହିଁ ସୁରକ୍ଷିତ ରହିବାର ଚାବିକାଠି ନୁହେଁ। ତେବେ ଏଠି ଆପଣ ଖରା ଓ ମିନି ଏହି କ୍ଷୁଦ୍ର ନାଟକଟିକୁ ଆତ୍ମସ୍ଥ କରିବେ ଏବଂ ସଚେତନତାର ଗୁରୁତ୍ୱକୁ ବୁଝିଯିବେ। ଏହି କ୍ଷୁଦ୍ର ନାଟକଟି ପାଇଁ କଲମ ଦେଇଛନ୍ତି ଦୀପ୍ତିମୁନ୍ ଓ ଅଭିନୟରେ ଅଛନ୍ତି ନିହାରିକା ନାୟକ ଓ ଦୀପ୍ତିମୁନ୍।
1: ହ୍ୟାଲୋ
2: ହ୍ୟାଲୋ
1: ଦିଦି, କ'ଣ କହୁଥିଲୁ? ଆଉ ପଚାରୁଛୁ କ'ଣ କହୁଥିଲି? ଦେଖ ମିନି, ମୁଁ ରାଗିଯିବି କହୁଛି, ତୁ କାଲି ଆସୁଛୁ ନା?
2: ସେଇଆ ତ ଦିଦି, କିନ୍ତୁ ଏତେ ଖରାରେ
1: ତୁ ଆଉ ସେମିତି କହନା, ମୁଁ କେତେ କ'ଣ ଭାବିଛି ତୁ ଆସିବୁ ବୋଲି।
2: ଆସି ଜାନା ଧନ,
1: ସେମିତି ଆଉ କହନା, ପାହାନ୍ତିଆ ପାଞ୍ଚଟା ବେଳକୁ ତୁ ପହଞ୍ଚି ଯାଇଥିବୁ।
2: ହଁ ଦିଦି, ଚିନ୍ତା କରୁଛି, ଏତେ ଖରା ଯେ ଦେଖେ ତ କ'ଣ ହେଉଛି।
1: ତୁ ଆସିବୁ ମାନେ ଆସିବୁ, ଆଉ ନା ବିଲକୁଲ କହିବୁନି।
2: ତୋର ଆଖିରୁ ଲୁହ ନା ଦିଦି, ଆରେ ମଜାକ କରୁଥିଲି, ବାହାରୁଛି, ସବୁ ଜିନିଷ ରଖିସାରିଲିଣି।
1: ତୁ ସବୁବେଳେ ମୋତେ ଏମିତି ହିଁ କରୁ।
2: ହଁ ବାବା, ହେଲା, କାଲି ସକାଳୁ ମୁଁ ଆସୁଛି ନା।
1: ହଉ, ଆମେ ଅପେକ୍ଷା କରିଛୁ। ହେଲେ ଶୁଣ ଶୁଣ, କ'ଣ ଖାଇବୁ ଜଳଖିଆରେ?
2: ଓହୋ, ତୁ ଆଉ ଏବେଠୁ ଚିନ୍ତା କରନା, ଏମିତି ଚିନ୍ତା କରୁ ବୋଲି ହିଁ ତ ମୁଁ କେବେ ତୋତେ ଆସିବା ଖବର ଦିଏନି, ଆଉ ସବୁବେଳେ ସରପ୍ରାଇଜ୍ ଦେଇଥାଏ।
1: ଆଉ ଚିନ୍ତା ନକଲେ ଖାଇବା କେମିତି ପ୍ରସ୍ତୁତ ହେବ କହିଲୁ?
2: ଦିଦି, କାଲି ସକାଳୁ ମୁଁ ଆସୁଛି ନା, ସବୁ ପ୍ରସ୍ତୁତ ମୋତେ ଦେଖିସାରିଲେ କରିଦେବୁ।

0: ପକ୍ଷୀମାନେ ତ ତୋ ସହିତ ଜମା ମିଶି ନଥିବେ।
1: ବିଲକୁଲ ନୁହଁ, ଖାଇବାକୁ ଦେଲେ ପାଖକୁ ଆସୁନଥିଲେ, ଭରସା ହିଁ କରୁନଥିଲେ, କିନ୍ତୁ ଧୀରେ ଧୀରେ ଏବେ ପୁରା ମିଶିଗଲେଣି।
0: ତୁ ଏମାନଙ୍କୁ ଠିକ୍ ସମୟ ଦେଉଛୁ ଆଉ ଖାଇବାକୁ ଭରପୁର ବି ଦେଉଛୁ। ମୁଁ କିନ୍ତୁ ଦିଏନି ଦିଦି,
1: ଖୁବ୍ ଭଲ ଲାଗେରେ ଏମାନଙ୍କୁ ଖାଇବାକୁ ଦେଲେ, ଏମାନଙ୍କ ସହ ସମୟ କଟେଇଲେ।
0: ହଁ ଦିଦି, ମୋତେ ବି ଖୁବ୍ ଭଲ ଲାଗୁଛି।
1: ନିଶ୍ଚୟ ଲାଗିବ ନା।
0: ହେଲେ ଗୋଟେ କଥା କହ ତ,
1: ହଁ,
0: ତୁ କାହିଁକି ଏମାନଙ୍କୁ ଖାଇବାକୁ ଦେଉଛୁ ଯେ?
1: ଆମ ଖାଦ୍ୟରେ ଏ ନିରୀହ ପକ୍ଷୀମାନଙ୍କର ବି ସ୍ୱତନ୍ତ୍ର ଅଧିକାର ଅଛି ଯେ।
0: କାହିଁକି?

0: ଭଲ ଲାଗୁଛି।
1: ନିଶ୍ଚୟ ଲାଗିବ ନା।
0: ହେଲେ ଗୋଟେ କଥା କହ ତ,
1: ହଁ,
0: ତୁ କାହିଁକି ଏମାନଙ୍କୁ ଖାଇବାକୁ ଦେଉଛୁ ଯେ?
1: ଆମ ଖାଦ୍ୟରେ ଏ ନିରୀହ ପକ୍ଷୀମାନଙ୍କର ବି ସ୍ୱତନ୍ତ୍ର ଅଧିକାର ଅଛି ଯେ।
0: କାହିଁକି?
1: ଆମେ ମଣିଷମାନେ ପରା ଶ୍ରେଷ୍ଠ ଜୀବ, ଆମେ କରିପାରିବା, ଆମେ ସେମାନଙ୍କୁ ଦେଇପାରିବା, ସେଥିପାଇଁ। ଯଦି ଏମାନେ ନଥାନ୍ତେ ଆମ ଜୀବନ କେତେ ନିରସ ହୋଇଥାନ୍ତା
0: ଭାବିଲୁ। ତୁ ଠିକ୍ କଥା କହୁଛୁ ଦିଦି, ସତରେ ଏମାନଙ୍କ ପାଇଁ ସକାଳ କେତେ ସୁନ୍ଦର ହୋଇଯାଏ ନା।
1: ହଁ, ଆଉ ମନଲୋଭାବେ।
0: ତେଣୁ ଆମ ପ୍ରତ୍ୟେକଙ୍କ କର୍ତ୍ତବ୍ୟ ପକ୍ଷୀମାନଙ୍କ ପାଇଁ ଏଇ ଚିତ୍ଖୋର ଖରାରେ ପାଣି ଏବଂ ଖାଇବା ଛାତ ବା ଘର ଅଗଣାରେ ନିଶ୍ଚୟ ରଖିବା, ଆଉ ଯୋଡ଼ି ହୋଇଯିବା ଏମାନଙ୍କ ନିରୀହପଣ ସହ।
1: ହଁ ମିନି, ଠିକ୍ ଭାବୁଛୁ। ଏଥର ଦିଦି ସହ ମିନି ବି ଘରକୁ ଗଲେ ଚଢ଼େଇମାନଙ୍କୁ ଖାଇବାକୁ ଦେବ।
0: ହଁ ଦିଦି,
1: ହଁ।
0: ବିନିଦି, ଏ ବିନିଦି,
2: କଣ କହୁଥିଲୁ?
0: ଶୁଣ ତ,
2: ଆରେ ରୋଷେଇ ଘରେ ଅଛି
0: ଦେ, ଶୁଣ ଗୋଟେ କଥା।
2: ହଁ ହଁ କହ।
0: ରୋମାକୁ ମନେ ଅଛି ନା?
2: ହଁ ମନେ ଅଛି,
0: ମୋ ଯୋଉ ବେଷ୍ଟ ଫ୍ରେଣ୍ଡ।
2: ମନେ ଅଛି, ଯିଏ ମତେ ବିନୁଦି ଡାକୁଥିଲା ତ, ଭାରି ଚୁଲବୁଲିଆ ଝିଅଟି ଥିଲା।
0: ହଁ, ସେ ନା ଏଠିକୁ ଆସିଛି। ଦିଦି,
2: ହଁ
0: ମୁଁ ତାକୁ ଟିକେ ଦେଖା କରିବି, ଖୁବ୍ ଇଚ୍ଛା ହଉଛି। ଯିବି ନା ଦିଦି?
2: ଯିବୁ ଯେ, ଜୋଇଁ ଆସନ୍ତୁ, ଏକା କେମିତି ଯିବୁ?
0: ତୋ ଗାଡ଼ିରେ ଜୋଇଁ ଆସିବା ପର୍ଯ୍ୟନ୍ତ ମୁଁ ଫେରି ଆସିବି, ସାଙ୍ଗ ହୋଇ ଏକାଠି ଖାଇବା।
2: ତୁ ଘର ଦେଖିପାରିବୁନି ମିନି।
0: ତୁ ଚିନ୍ତା କରନା।
2: କିନ୍ତୁ ଏତେ ଖରାରେ ଯିବୁ?
0: ଓହୋ ଦିଦି, ତୁ ଥରେ ହଁ କହିଦେ, ମୁଁ ଶୀଘ୍ର ଫେରି ଆସିବି।
2: ହଉ, ହଁ ତ କହିବି ଯେ, ହେଲେ ଶୁଣ, ସାଙ୍ଗରେ ତୁ ପାଣି ବୋତଲ ନେବୁ, କଳା ଚଷମା ପିନ୍ଧିବୁ, ଆଉ ଓଦା ଗାମୁଛା ଘୋଡ଼େଇ ହେବୁ, ଆଉ ପେଟ ଭରି ପାଣି ବା ସର୍ବତ ପିଇକି ଯିବୁ।
0: ଆଉ କ'ଣ କ'ଣ କହିଲେ, ବାକି କ'ଣ ଅଛି?
2: ଅଛି ଅଛି, ଖୁବ୍ କଥା ବାକି ଅଛି। ପହଞ୍ଚିଲା ପରେ ଲେମ୍ବୁ ସର୍ବତ ବା ଥଣ୍ଡା ପାଣି ପିଇବୁ, ଆଉ ହେଇପାରେ ଯଦି ଘୋଳ ଦହି, ଆଖୁ ରସ ବା ପଇଡ଼ ପାଣି ଭରପୁର ପିଇବୁ, ତରଭୁଜ ଖାଇବୁ। ସବୁ ମନେ ରହୁଛି ତ?
0: ତୁ ବି ନା ଦିଦି, ମୁଁ ଶୀଘ୍ର ଯିବି, ଶୀଘ୍ର ପଳେଇ ଆସିବି, କିଛି ହେବନି ମୋର।
2: ଆରେ ଏହା ଛୋଟ କଥା ନୁହଁ।
0: ହଉ ମୁଁ ଯାଉଛି।
2: ଆରେ ଶୁଣ ତ,
3: ଜମାରୁ କଥା ମାନେନି, ପିଲାବେଳୁ ତାର ଏଇସବୁ।

0: ହ୍ୟାଲୋ ଦିଦି, ଆରେ ମିନି, କ'ଣ ହେଉଛି ତୋର? ଏମିତି କ'ଣ ଲାଗୁଛୁ ଅଲଗା ଅଲଗା?
1: ଦିଦି, ମୋର ନା ମୁଣ୍ଡ ବୁଲାଉଛି, ଜମାରୁ ଭଲ ଲାଗୁନି।
0: ଆରେ କ'ଣ ହେଲା ତୋର?
1: ତୋ କଥା ନ ମାନି ଚାଲି ଆସିଲି ଖରାରେ, ସେଥିପାଇଁ ଏମିତି ଲାଗୁଛି।
0: ତୁ ଆଉ ଏବେ ଜମାରୁ ଆସିବୁନି, ରମା ଘରେ ଥା, ମୁଁ ଆଉ ଜଇଁ ଯାଇ ନେଇ ଆସିବୁ। ତୁ କେବେ ହେଲେ କଥା ମାନୁନୁ ମିନି।
1: ହଁ ଦିଦି,
0: ବ୍ୟସ୍ତ ଲାଗିଯାଏ ମୋତେ।
1: ଏବେ ତ କ୍ଷମା କରିଦେ।
0: ଆରେ କ୍ଷମା କରିବା କ'ଣ, ଦେହ ତ ଖରାପ ଲାଗିଲା ନା। ହଉ ହେଲା, ତୁ ଟିକେ ରେଷ୍ଟ ନେ, ଭଲ ଲାଗିବ, ଆମେ ଯାଇ ଧରି ଆସିବୁ।
1: ହଉ ଦିଦି, ଠିକ୍ ଅଛି।
0: ମିନି, ଏବେ ଭଲ ଲାଗୁଛି ତ?
1: ହଁ ହଁ, ଏବେ ଟିକେ ଭଲ ଲାଗୁଛି। ଦିଦି, ପାଣି ପବନ ସବୁ ଗରମ, ଏହା ତ ଚିନ୍ତାର ବିଷୟ, ଏଠି ଯାହା ଦେହ ବି ଖରାପ ହେଇଯିବ।
0: ଚିନ୍ତାର ବିଷୟ ନା? ହଁ, ଏହା ହେବ ହିଁ ନିଶ୍ଚୟ, ସବୁ ଗଛ ତ କଟା ସରିଲାଣି।
1: ହଁ ତ, ଭବାନୀପାଟଣାର ପ୍ରାୟ ଗଛ ସବୁ ରାସ୍ତା କଡ଼ରେ ଥିଲା, ସବୁ କଟା ସରିଲାଣି। ଗତଥର ଆସିଲା ବେଳକୁ ତ ଖୁବ୍ ଗଛ ଥିଲା।
0: ଥିଲା ତ,
1: ଏବେ ତ କୋଉଠି ଗଛର ଛାଇ ନାହିଁ, ଯେ ଅଟକିକି ଥକା ମାରିବ ମଣିଷ।
2: ଆଉ କାହିଁ ଗାଈଗୋରୁମାନଙ୍କ ପାଇଁ ବି ଆଶ୍ରୟସ୍ଥଳୀ ନାହିଁ, ଗଛର ଛାଇରେ ସେମାନେ ବି ଆରାମରେ ଶୋଇ ରହନ୍ତି ଏ ଖରାବେଳରେ।
1: କିନ୍ତୁ କାହିଁକି ଦିଦି?
0: ରାସ୍ତା ସବୁ ପ୍ରଶସ୍ତ କରିବା ପାଇଁ, ଏବେ ଖୁବ୍ ସଡ଼କ ଦୁର୍ଘଟଣା ହେଉଛି ନା, ସେଇଥିପାଇଁ।
1: ତୁ ଯାହା କହ, ରାସ୍ତା ଯେତେ ଚଉଡ଼ା ହେଉ ନା କାହିଁକି, ଲୋକେ ଯେ ପର୍ଯ୍ୟନ୍ତ ସଚେତନ ହୋଇନାହାନ୍ତି, ଏ ଦୁର୍ଘଟଣା ଅଟକିବନି।
0: ସେଇଆ ତ ସତ, ବେପରୁଆ ଗାଡ଼ି ଚଳାଇବା ଯୋଗୁଁ ଏସବୁ ଘଟୁଛି, ଅନେକଙ୍କ ଜୀବନ ବି ଚାଲିଯାଉଛି, ତଥାପି ବି କେହି ଥରୁଟିଏ ଚିନ୍ତା କରୁନାହାନ୍ତି।
1: ଭାରି ଚିନ୍ତା ଲାଗେ, କେବେ ଆମେ ଭାବିବୁ ଓ ସଚେତନ ହେବୁ କେଜାଣି।
0: ହଁ ପରା, ସେଥିପାଇଁ ଜୀବନ ଦେଉଥିବା

0: ବି କାଟି ଦେଉଛୁ। ଖରାଦିନ ଆସୁ ଆସୁ ହିଁ ପାଣିର ଅଭାବ, ନଈ ନାଳ ପୋଖରୀ ସବୁ ଶୁଖିଯାଉଛି। ତେଣୁ ଗଛ ଭଳି ମୂଲ୍ୟବାନ ସମ୍ପତ୍ତିକୁ କାଟିବା ନାହିଁ।
1: ଗଛ ହସିଲେ ଆମେ ହସିବୁ ତାକୁ ଭୁଲିଯିବା କଥା ନୁହେଁ। ଆଉ ବି ଦିଦି, ପାଣିର ଅଭାବ କାହିଁକି ହେଉଛୁ କହିଲୁ? ନିତିଦିନିଆ ଜୀବନରେ ଆମେ ନିଜ ଦରକାରରୁ ଅଧିକ ପାଣି ଖର୍ଚ୍ଚ କରୁଛୁ।
0: ନିଶ୍ଚୟ ଖର୍ଚ୍ଚ କରୁଛୁ,
1: ସତ କହତ? ଗୋଡ଼ ହାତ ଧୋଇବା ପାଇଁ 2-3 ମଗ୍ରୁ ଅଧିକ ପାଣି ଖର୍ଚ୍ଚ ହୁଏନି।
0: ବିଲକୁଲ ନୁହଁ,
1: କିନ୍ତୁ ସେଠି 7-8 ମଗ୍ ଖର୍ଚ୍ଚ କରିଦେଉଛୁ।
0: ପୁଣି ଗାଧେଇବା କଥା କହନି, କିଏ ତ ବଡ଼ ବଡ଼ 2-3 ବାଲ୍ଟି ଗାଧାନ୍ତି, ଏମିତି କ'ଣ ସତରେ ଦରକାର ଥାଏ?
1: ବିଲକୁଲ ନୁହଁ, ସେ ଯାହା ହେଉ ନା କାହିଁକି ପାଣି ତ ଆମେ ଅଯଥାରେ ଖୁବ୍ ଖର୍ଚ୍ଚ କରୁ। ଏଇ ଅଭ୍ୟାସ ଛାଡ଼ିବାକୁ ହିଁ ହେବ।
0: ଆଜିର ସମୟ ବା ପରିସ୍ଥିତି ଏହା ହିଁ ମାଗୁଛି।
1: ଏମିତି ବି ଅନେକ ଅଞ୍ଚଳ ଅଛି ଟୋପାଏ ପାଣି ପାଇଁ କଲବଲ ହେଉଛନ୍ତି। ପ୍ରକୃତରେ ସେମାନେ ବୁଝିଛନ୍ତି ବୁନ୍ଦାଏ ପାଣିର ମହତ୍ତ୍ୱ କେତେ।
0: ଠିକ୍ କଥା,
1: ତେଣୁ ପାଣି ନଷ୍ଟ କରିବା ଉଚିତ ନୁହେଁ।
2: ଗ୍ରୀଷ୍ମ ତାର କର୍ତ୍ତବ୍ୟ ସମ୍ପାଦନ କରୁଛି, ତେଣୁ ଆମେ ସଚେତନ ରହି ନିଜ ନିଜ ଦାୟିତ୍ୱ ତୁଲାଇବା ଏବଂ ସୁରକ୍ଷିତ ରହିବା। ଆଉ ଗୀତଟିକୁ ଗୁଣୁଗୁଣୁ ହୋଇ ଗାଉଥିବା, ପ୍ରତ୍ୟେକେ ଆମେ ପ୍ରତ୍ୟେକେ ନିଜସ୍ୱ ଦାୟିତ୍ୱକୁ ସୁଚାରୁ ରୂପେ ବହନ କଲେ ଜୀବନ ସହ ତାଳ ଦେଲା ବୋଲି କୁହାଯାଏ। ଆଉ ଏହା ହିଁ ଉନ୍ନତିର ମାର୍ଗ ଖୋଲିଦିଏ। ଉଚିତ କର୍ମ ସର୍ବଦା ଆତ୍ମସନ୍ତୋଷକୁ ସାଥିରେ ଧରି ରଖିଥାଏ, କାଖେଇଥାଏ, ଗେଲ କରୁଥାଏ। ଆଉ ଏ ସନ୍ତୋଷ ରୂପକ ଭାବ ପାଖରେ ଥିଲେ ଜୀବନ ସୁଖମୟ ହୁଏ। ଜୀବନ କହିଲେ କ'ଣ ଯେ, ନିଶ୍ୱାସ ପ୍ରଶ୍ୱାସର ଆରମ୍ଭ ଓ ସରିଯିବା ପୂର୍ବର ଅବଧିରେ ସତ୍ମାର୍ଗରେ ରହି ଉଚିତ କର୍ମ କରି ମନ ଭରି ବଞ୍ଚିବା ହିଁ ତ ଜୀବନ। ତେବେ ଜୀବନ ବାଟରେ ଏମିତି ଚାଲୁ ଚାଲୁ ଆମେ ଜଣେ ଭଉଣୀଙ୍କୁ ଭେଟିଥିଲୁ। ସେ ହେଲେ ସୁଚିସ୍ମିତା ରଥ, ଭବାନୀପାଟଣା କଳାହାଣ୍ଡିରୁ। ତେବେ ଜାଣିବା ତାଙ୍କର କର୍ମମୟ ଜୀବନ ସମ୍ପର୍କରେ।
3: ନମସ୍କାର, ସ୍ୱାଗତ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ପରିଧିକୁ।
4: ନମସ୍କାର,
3: ଆପଣଙ୍କ ପରିଚୟ ଦେବେ?
4: ମୁଁ ସୁଚିସ୍ମିତା ରଥ, ସହଶିକ୍ଷୟତ୍ରୀ, ଅର୍କବାହିଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।
3: ଘର ଆପଣଙ୍କର ଭବାନୀପାଟଣା?
4: ହଁ, ମନ୍ଦାର ବେଜପଡ଼ା, ଭବାନୀପାଟଣା।
3: ମା ଘର?
4: ମା ଘର ବି ଏଇଠି ପାଖରେ ଗୋଶାଲପଡ଼ା।
3: ମାନେ ମା ଘର ଶାଶୁଘର ଗୋଟିଏ ଜାଗା ଭବାନୀପାଟଣା?
4: ହଁ,
3: କେମିତି ଲାଗେ?
4: ହଁ, ଭଲ ଲାଗେ, ଯେତେବେଳେ ଦରକାର ମା ବାପାଙ୍କ ପାଖକୁ ପହଞ୍ଚି ଯାଇପାରେ। ଆଉ ଶାଶୁଘରର ବି ସବୁ କାମ ମୁଁ କରିପାରୁଛି, ସେଥିଲାଗି ମୋଠୁ ଆଉ କିଏ ଭାଗ୍ୟବାନ ଅଛି?
3: ନିଶ୍ଚୟ, ମାନେ ଇଚ୍ଛା କଲେ ମା ବାପାଙ୍କୁ ଆପଣ ଦେଖିପାରନ୍ତି?
4: ହଁ, ମା ବାପା ବି ଯେତେବେଳେ ଇଚ୍ଛା କରନ୍ତି ମୋ ପାଖକୁ ଆସିପାରନ୍ତି।
3: ତ ଆପଣ ଶିକ୍ଷକତା କରନ୍ତି?
4: ହଁ।
3: କେବେଠୁ ଆରମ୍ଭ ହେଲା ଏଇ ଯାତ୍ରା?
4: 2011 ମସିହା ତ ନଭେମ୍ବର 8 ତାରିଖରୁ ଚାଲିଛି।
3: କେତେ ବର୍ଷ ହେଲା?
4: 14 ବର୍ଷ ହେଲା।
3: ତ ଆପଣ ଶିକ୍ଷକତା ପାଇଁ କେମିତି ଇଚ୍ଛୁକ ହେଲେ, ନା ପାଠ ସରିଛି ପଢ଼ିଛନ୍ତି ଆଉ ଶିକ୍ଷକତା କରିଛନ୍ତି?
4: ହଁ, ସେଇ ବି ଗୋଟେ କଥା, ମୁଁ ଯେତେବେଳେ ଗ୍ରାଜୁଏସନ୍ ସରିଲା ତାପରେ ଚାହୁଁଥିଲି ବାହାରକୁ ଯାଇ ଓଏସ୍ ପ୍ରିପେୟାର କରିବି, କିନ୍ତୁ ବାପା ବାହାଘର ଲାଗି ବରପାତ୍ର ଖୋଜି ସାରିଥିଲେ, ତାପରେ ଗଲା ସେଠିରୁ ବିଡ଼ିରେ ପଶିଗଲି ଆଉ।
3: ତ ଆପଣ ବିଡ଼ି କଲେ ଆଉ ଓଏସ୍ କରିବା ପାଇଁ ଯାଉଥିଲେ, ବାହା ହେଲେ, କେମିତି ଲାଗିଲା?
4: ନା ଆଉ ବେଶୀ କିଛି ଲାଗିନି, ଯେହେତୁ ଶାଶୁଘରେ ଯେତେବେଳେ ଦେଖିଲି ଶ୍ୱଶୁର ୱାକର ଧରିକି ଚାଲୁଥିଲେ, ଶାଶୁ ମଧ୍ୟ 70 ବର୍ଷ ହୋଇଥିଲାଣି, ବ୍ୟାଡ୍ ରିଡ଼େନ୍ ଥିଲେ, ତାପରେ ଭାବିଲି ନା ଆଗ ବୋହୂର କର୍ତ୍ତବ୍ୟ, ଆଉ ବାସ୍ ତା ଭିତରେ ମୁଁ 6 ବର୍ଷ ଚାକିରି ପାଇଁ ଥରେ ବି ଆପ୍ଲାଏ ମଧ୍ୟ କରିନି, ତାପରେ ଯାଇକି କରିଛି। ମୁଁ ଶାଶୁ ଶ୍ୱଶୁର ନଣନ୍ଦ ବାହା ହେଲା ପରେ ଯାଇ ମୁଁ ଶିକ୍ଷକତାକୁ ଆସିଛି।
3: ମାନେ ଭାବିଲେ ଯେ ଏହା ହିଁ ଉଚିତ ଥିଲା ବା ଏହା ହିଁ ହେବାର ଥିଲା?
4: ହଁ, ମୁଁ ଭାବିନେଲି ଯେ ଆଗ ମୋର ପରିବାର, ତାପରେ ମୋର କର୍ମକ୍ଷେତ୍ର, ଆଉ ଯେହେତୁ ଗୋଟେ ବୋହୂ ହିସାବରେ ମୋତେ ବି ଘରକୁ ଆଣିଛନ୍ତି, ଆଉ ନଣନ୍ଦ ଉପରେ ସବୁ ବୋଝ ପକାଇ ଦେଇ ଭେନିଟିଟା ଧରି ସ୍କୁଲ ବାହାରି ଯିବା ପାଇଁ ମୋ ମନ ଆଉ ଡାକିଲାନି, ଆଉ ସେଥିପାଇଁ ରହିଗଲି 6 ବର୍ଷ।
3: ଏତେ ଭିତରେ ସ୍ୱାମୀଙ୍କ ସହଯୋଗ କେତେ ମିଳେ କହିବେ?
4: ହଁ, ସ୍ୱାମୀ ତ ଖୁବ୍ ସହଯୋଗ କରିଛନ୍ତି, ସେଥିପାଇଁ ମୋର ଶାଶୁ ଶ୍ୱଶୁରଙ୍କ ଯିବା ପରେ ସେ ହିଁ କହିଲେ, ବର୍ତ୍ତମାନ ପିଲାମାନେ ବି ଟିକେ ବଡ଼ ହୋଇଗଲେଣି, ଆଉ ତୁମେ ଯଦି ଚାହୁଁଛ ଚାକିରି କରିପାରିବ, ଆଉ ତାପରେ ଯାଇ ମୁଁ ଚାକିରି କରିବା ପାଇଁ ନିଷ୍ପତ୍ତି ନେଇଥିଲି।
3: ତ ଏବେ ଯେତେବେଳେ ଆପଣ ଉପାର୍ଜନ କରୁଛନ୍ତି, ସ୍କୁଲରେ ନିଜର ଇଚ୍ଛାରେ ପିଲାମାନଙ୍କ ସହିତ ସମ୍ପର୍କ ସ୍ଥାପନ କରୁଛନ୍ତି ଏବଂ

0: ସେମାନଙ୍କ ପରିବର୍ତ୍ତନ ପାଇଁ ଚିନ୍ତା କରୁଛନ୍ତି, ଯାହା ଆପଣ କହୁଥିଲେ ଆଗରୁ। ତ ଏବେ ସେ ଯେଉଁ ଆପଣଙ୍କର ଇଚ୍ଛା ଥିଲା, ସେଇଟା କେବେ କେବେ ମନେ ପଡ଼େ ଯେ ମୁଁ ଆହୁରି ଆଗକୁ ଯାଇପାରିଥାନ୍ତି?
1: ହଁ, ମନେ ତ ପଡ଼େ, କିନ୍ତୁ ଶିକ୍ଷକତାରେ ବି ବହୁତ ଖୁସି ଅଛି, ଯେହେତୁ ଏ କୁନି କୁନି ଛୁଆଙ୍କର ତାଙ୍କୁ ମୁଁ ପଢ଼େଇ ପାରୁଛି, ତାଙ୍କୁ ବଢ଼େଇ ପାରୁଛି, ତାଠୁ ମାନେ ସେ ଯେଉଁ ଆତ୍ମସନ୍ତୋଷ ମିଳେ ସେଇଟା ବି ମୋତେ ଖୁବ୍ ଖୁସି ଦିଏ।
0: ନିଶ୍ଚୟ, ବେଳେବେଳେ ଆମର ଯେଉଁ ଇଚ୍ଛା ସମୟ ସହିତ ବଦଳିଯାଏ ଆଉ ଲାଗେ ଏହା ମୋତେ ଭଲ ଲାଗୁଛି।
1: ହଁ, ବୋଧେ ଶିକ୍ଷକତା ପାଇଁ ହିଁ ମୁଁ ଜନ୍ମ ହୋଇଛି, ନହେଲେ ଏଇ କୁନି କୁନି ସୁନ୍ଦର ଛୁଆମାନଙ୍କୁ ଏତେ ବୁଝିପାରନ୍ତିନି। ମୋତେ ଲାଗୁଛି ଏ ପିଲାଙ୍କ ପାଇଁ କିଛି କରିବା ପାଇଁ ଭଗବାନ ମୋତେ ଜନ୍ମ ଦେଇଛନ୍ତି।
0: ନିଶ୍ଚୟ, ଆମର ଜନ୍ମ ହେବାର ପଛରେ ବା ଆମର କୌଣସି କାମ କରିବାର ପଛରେ ଗୋଟେ କାରଣ ଥାଏ, ବିନା କାରଣରେ କିଛି ବି ହୋଇପାରେନି। ଯେହେତୁ ଆପଣ ଏହା କରିପାରିଥାନ୍ତେ ସେଥିପାଇଁ ଏହା ଆପଣଙ୍କୁ ମିଳିଛି, ଏଇ କର୍ତ୍ତବ୍ୟଟା।
1: ହଁ, ସେଇଟା ତ ନିଶ୍ଚୟ, ମୋର ପ୍ରାରବ୍ଧ ହିଁ ବୋଧେ ଶିକ୍ଷକତା ଥିଲା, ଆଉ ମୁଁ ଏବେ ବହୁତ ଖୁସି।
0: ତ ଖୁସି ରହିବା ଯେକୌଣସି କାମ କଲେ ମାନେ ତାହା ହିଁ ସର୍ବସ୍ୱ, କ'ଣ କହିବେ ଆପଣ?
1: ହଁ ନିଶ୍ଚୟ, ଆମେ ଯେକୌଣସି କାମ କରୁଛୁ ଯଦି ଆତ୍ମସନ୍ତୋଷ ରହିବ ନାହିଁ ସେ କାମରେ ଆମେ କେବେ ବି ନିପୁଣତା ହାସଲ କରିପାରିବା ନାହିଁ। ମୁଁ ମୋ କାମରେ ଆତ୍ମସନ୍ତୋଷ ଲାଭ କରୁଛି, ସେଥିପାଇଁ ସେଥିରେ ଆହୁରି ଅଧିକ କାର୍ଯ୍ୟକ୍ଷମ ବା ନିପୁଣତା ହାସଲ କରିପାରିବି।
0: ତ ସ୍କୁଲକୁ ଯିବା ଆସିବା କେଉଁଥିରେ ହୁଏ?
1: ମୁଁ ସ୍କୁଟିରେ ଯାଏ।
0: ମାନେ ସ୍ୱାମୀଙ୍କୁ ନିର୍ଭର କରନ୍ତି?
1: ନା ନା, ମୁଁ ନିର୍ଭର କରେନି।
0: ତ ଯିବା ଆସିବା, ରାସ୍ତାର ଭିଡ଼ ଆପଣଙ୍କୁ ବେଳେବେଳେ ଭୟଭୀତ କରେ, ଯେଉଁ ଏବେ ଯେଉଁ ସଡ଼କ ଦୁର୍ଘଟଣା ସବୁ ହେଉଛି?
1: ନା, ମୋ ମନକୁ କେବେ ଆସିନି ଯେ ସଡ଼କ ଦୁର୍ଘଟଣା ହେବ। ମୁଁ ମୋର ଧୀରେ ଧୀରେ ମୁଁ ମୋର ସବୁ ନିୟମକୁ ପାଳନ କରିଯାଏ, କେବେ ବି ହରବର ହୁଏନି, ବରଂ 10-15 ମିନିଟ୍ ଆଗରୁ ବାହାରିଯାଏ, ସେଥିପାଇଁ ମୋର କେବେ ଏ ଟାଇପ୍ର ଚିନ୍ତା ବି ଆସିନି।
0: ଏବେ ଯେଉଁ ସବୁ ହେଉଛି ସଡ଼କ ଦୁର୍ଘଟଣା, କାହିଁକି ଏତେ ସବୁ ମାନେ ଆସ୍ତେ ଆସ୍ତେ ବଢ଼ି ଚାଲିଛି?
1: ମୁଁ ଭାବୁଛି ଯଦି ଆମେ ସମୟ ପୂର୍ବରୁ କିଛି ସମୟ ହାତରେ ରଖି ଯଦି ବାହାରିଯିବା, ଆମର ହେଲମେଟ୍ ପିନ୍ଧି ହେଉ ବା ଆମର ଯେକୌଣସି ସତର୍କତା ଯାହା ଅଛି ଅବଲମ୍ବନ କରି, ତାହେଲେ ଏ ଦୁର୍ଘଟଣାକୁ ଆରାମରେ ଏଡ଼େଇ ଦିଆଯାଇପାରିବ।
0: ନିଶ୍ଚୟ, ବହୁତ ସୁନ୍ଦର କଥାଟିଏ କହିଲେ, ଯାହା ଆମେ ବି ରାସ୍ତାରେ ଗଲାବେଳେ ଅନୁମାନ କରୁ। ପ୍ରାୟ ମଣିଷ ବେଶୀ ବ୍ୟସ୍ତ ତରତରରେ ଥାନ୍ତି, କିଏ ଜଣେ ଗତି କରିଯାଉ ତାପରେ ମୁଁ ଗତି କରିବି ଏଇ ଚିନ୍ତା କରନ୍ତିନି। କିଛି ଲୋକ ଅଛନ୍ତି କରନ୍ତି, ଅନ୍ୟମାନଙ୍କ ସାମ୍ନାବାଲାକୁ ଦେଖି ଗାଡ଼ିର ଗତିକୁ କମାନ୍ତି ବା ବଢ଼ାନ୍ତି, ସମସ୍ତେ ସେପରି ସତର୍କ ହେଲେ ହୁଅନ୍ତାନି।
1: ହଁ, ଜୀବନଠୁ ଅଧିକ ମୂଲ୍ୟବାନ କିଛି ନାହିଁ। ମୁଁ 10 ମିନିଟ୍ ଲେଟ୍ରେ ପହଞ୍ଚିବା ମୋତେ ସ୍ୱୀକାର, କିନ୍ତୁ ଜୀବନରେ ସବୁଦିନ ପାଇଁ ଲେଟ୍ ହୋଇଯିବା ତ କେବେ ବି ସ୍ୱୀକାର ହେବନି।
0: ତ ଆପଣ ସ୍କୁଲ ଯାଆନ୍ତି, ପିଲାମାନଙ୍କୁ କିପରି ରୂପରେ ଦେଖିବାକୁ ଚାହାନ୍ତି, ସେମାନେ କିପରି ହେବା କଥା?
1: ମୁଁ ଭାବୁଛି ପିଲାମାନେ ଶିକ୍ଷିତ ହେବା ନିହାତି ଜରୁରୀ, ଏବଂ ତା ସହିତ ନୈତିକ ଶିକ୍ଷା ରହିବା ସେମାନଙ୍କର ବହୁତ ଜରୁରୀ। ଉପାର୍ଜନ କରିବା ବା ଚାକିରି କରିବା ସେଇଟା ଜୀବନରେ ବଡ଼ କଥା ନୁହେଁ, ଯେହେତୁ ଯଦି ଜଣେ ଶିକ୍ଷିତ ହୋଇଛି ସେ ଯେକୌଣସି କର୍ମ କରି ସେ ତାର ଜୀବିକା ନିର୍ବାହ କରିପାରିବେ। କିନ୍ତୁ ଆମର ଯେଉଁ ନୈତିକ ଶିକ୍ଷା, ବଡ଼ମାନଙ୍କୁ ସମ୍ମାନ ଦେବା, ଅନ୍ୟ ଜଣଙ୍କୁ ସାହାଯ୍ୟ କରିବା, ଏ ଯେଉଁ ନୈତିକ ଶିକ୍ଷା ଧୀରେ ଧୀରେ ପିଲାଙ୍କ ମଧ୍ୟରେ କମିଯାଉଛି, ସେଥିପାଇଁ ଉପାର୍ଜନ କ୍ଷମ କରିବା ପାଇଁ କେବଳ ଯେଉଁ ବର୍ତ୍ତମାନର ଯେଉଁ ଚାଲିଛି, ଆମର ଯେଉଁ ପ୍ରତିଯୋଗିତା ଚାଲିଛି ଶିକ୍ଷା କ୍ଷେତ୍ରରେ, ସେଇଟା ବନ୍ଦ ହେବା ଜରୁରୀ।
0: ତ ଆମେ ସମସ୍ତେ ପିଲାଙ୍କଠୁ ବଡ଼ ପର୍ଯ୍ୟନ୍ତ ସତ କହିବା କଥା।
1: ହଁ ନିଶ୍ଚୟ, ସତ କହିବା କଥା। ପିଲାଙ୍କୁ ଯଦି ଛୋଟ ଦିନରେ ଛୋଟ ଛୋଟ ଭୁଲ ଲାଗି ଆମେ ବେଶୀ ଗାଳିମାଡ଼ ଦେବା, ସେମାନେ ନିଶ୍ଚୟ ମିଛ କହିବେ। ସେଥିପାଇଁ ପିଲାଟି ଯେତେବେଳେ କ'ଣ ଭୁଲ କରୁଛି ତାକୁ ନାଲି ଆଖି ନ ଦେଖେଇ ଯଦି ସାନ୍ତ୍ୱନା ଦିଆଯାଆନ୍ତା, ଆଶ୍ୱାସନା ଦିଆଯାଆନ୍ତା, ମୁଁ ଭାବୁଛି ସେ ମିଛ କେବେ କହିବା ପାଇଁ ଚେଷ୍ଟା ବି କରନ୍ତାନି। କିନ୍ତୁ ଗୋଟେ ଛୋଟ ଛୋଟ ଭୁଲ ପାଇଁ ଯଦି ତାକୁ ଅଧିକ ଦଣ୍ଡ ମିଳେ, ସେ ନିଶ୍ଚୟ ମିଛ କହିବା ପାଇଁ ଆରମ୍ଭ କରେ।
0: ଘରେ ବି ଦେଖାଯାଏ ଯେ ଆମେ ଛୋଟ ଛୋଟ କଥାରେ ମିଛ କହିଥାଉ, ଗୋଟେ କଥାକୁ ଏଡ଼େଇ ଦେବା ପାଇଁ ପିଲାମାନେ ତାହା ଦେଖୁଥାନ୍ତି। ତ ସେମାନେ ବି ଭାବନ୍ତି ମିଛ କହିବା ବହୁତ ସହଜ କଥା, ଆଉ ସତ କହିବା ବହୁତ ଜଟିଳ। ଆପଣ କ'ଣ କହିବେ, ସତ କହିବା ସହଜ ନା ଜଟିଳ?
1: ନା, ସତ କହିବା ଜଟିଳ ନୁହେଁ। ଯଦି ଆମେ ସବୁବେଳେ ସତ କହିବା ତାହା ଏକ ନୀତିଦିନିଆ ଅଭ୍ୟାସରେ ପରିଣତ ହୋଇଯିବ, ଆଉ ଏଇ ଅଭ୍ୟାସ ହେଲା ପରେ ଆମକୁ କଷ୍ଟ ଲାଗିବନି।
0: ଧରିନିଅନ୍ତୁ କିଛି ଗୋଟେ ଆପଣଙ୍କର କରିବାର ଥିଲା, ଆପଣ କରିନାହାନ୍ତି, ସେଇ ଜଣକକୁ ସାମ୍ନା କରିବାର ଅଛି, ଯଦି ଆପଣ ମିଛ କହିଦେବେ ସାଙ୍ଗେ ସାଙ୍ଗେ ସେଇଟା ଏଡ଼େଇ ହୋଇଯିବ। ଯଦି ସତ କହିବେ ମାନେ ସବୁ କଥା କହିବାକୁ ପଡ଼ିବ, ଆଉ ବେଳେବେଳେ ଆପଣଙ୍କୁ ମୁଣ୍ଡ ବି ନଆଇବାକୁ ପଡ଼ିବ।
1: ହଁ ସେଇଟା ସତ, କିନ୍ତୁ ଯଦି ମିଛ କହିବା, ମିଛର ଧାଡ଼ି ବି ବହୁତ ଲମ୍ବା ହୋଇଯାଏ, ସେଥିଲାଗି ଗୋଟିଏ ମାନେ ସତ କହିବା ମୁଁ ଭାବେ 100ଟି ମିଛ କହିବା ଠାରୁ ଖୁବ୍ ଭଲ।
0: ବହୁତ ବଢ଼ିଆ କଥା ଆପଣ କହୁଛନ୍ତି, ଆଉ ଯେକୌଣସି

0: କୌଣସି ବି ଆମ ଭିତରେ ବ୍ୟବହାର ଅଛି ବା ଚିନ୍ତନ ଅଛି, ଆମେ ତାକୁ ବାରମ୍ବାର ଅଭ୍ୟାସରେ ପରିଣତ କରିବା ଉଚିତ, ନଚେତ୍ ତାହା ହୋଇପାରେନି। ତ ଆପଣ ଜଣେ ଶିକ୍ଷୟତ୍ରୀ ହିସାବରେ ଏ ଦୁନିଆକୁ ବା ଏ ସଂସାରକୁ କେମିତି ଦେଖିବାକୁ ଚାହାନ୍ତି, କିପରି ହଉ ବୋଲି ଚାହାନ୍ତି?
1: ଏ ଦୁନିଆ ଖୁବ୍ ସୁନ୍ଦର, ସେଥିପାଇଁ ଆମର ଗଙ୍ଗାଧର ମେହେର ବି କହିଛନ୍ତି, ବିଶ୍ୱ ଦେଖ ମଧୁମୟରେ ଜୀବନ। ସେଥିପାଇଁ ସମସ୍ତଙ୍କ ମଧ୍ୟରେ ଯଦି ଆମେ ଭଗବାନଙ୍କ ସତ୍ତାକୁ ଜାଣିପାରିବା ଏବଂ ସେହି ହିସାବରେ ସମସ୍ତଙ୍କୁ ବ୍ୟବହାର ଦେବା, ତାହେଲେ ମୁଁ ଭାବୁଛି ଏ ପୃଥିବୀଟା ଖୁବ୍ ସୁନ୍ଦର ହୋଇଯିବ।
0: ହଁ, ଆମେ କେବଳ ନିଜର ପରିଧିରେ ନ ରହି ବିଶ୍ୱର କଥା ବି ଚିନ୍ତା କରିବା ଉଚିତ, ତେବେ ଯାଇ ବିଶ୍ୱ ସୁନ୍ଦର କରି ଗଢ଼ି ହୋଇଯିବ।
1: ହଁ, ନିଶ୍ଚୟ।
0: ତ ଆପଣ ସ୍କୁଲ ଘର ଉଭୟ ପକ୍ଷକୁ ଦେଖନ୍ତି?
1: ହଁ, ନିଶ୍ଚୟ, ତା ମଧ୍ୟରେ ତ ସନ୍ତୁଳନ ରକ୍ଷା କରିବାକୁ ପଡ଼େ।
0: ତ କେମିତି ଲାଗେ ଦୁଇଟି କର୍ତ୍ତବ୍ୟ?
1: ଯଦି କର୍ତ୍ତବ୍ୟ ବୋଲି ଭାବିଦେବେ ଭାରି ଓଜନିଆ ଲାଗେ, କିନ୍ତୁ ଏହା ଦୁଇଟି ଯାକ ମୋର କର୍ମଭୂମି, ଆଉ ମୋତେ ସେଇଟା ଖୁସିରେ ଖୁସିରେ ମୁଁ ଜାଣିପାରିନି ଯେ ମୁଁ ଦୁଇଟି କର୍ତ୍ତବ୍ୟ କରୁଛି, ସେଇଟା ମୋର ନିତିଦିନିଆ ଅଭ୍ୟାସ ହୋଇଗଲାଣି। ସେଥିପାଇଁ ମୁଁ ଜାଣିପାରୁନି ଯେ କେଉଁଟା ମାନେ ସନ୍ତୁଳନ କରିବାକୁ ରକ୍ଷା ପଡ଼ୁଛି, ସେତିକି ବି ମୁଁ ଫିଲ୍ କରିପାରେନି।
0: ଆପଣଙ୍କର ଭାଇ ଅଛନ୍ତି ଘରେ?
1: ହଁ, ଗୋଟେ ଭାଇ।
0: ତ ଆଜିକାଲି ପୁଅ ଆଉ ଝିଅ ସମାନ, ତ ଭାଇଙ୍କୁ ଯାଇକରି ଆପଣ କିଛି ସହଯୋଗର ହାତ ବଢ଼ାନ୍ତି କି? ଯେତେବେଳେ ମା ବାପାଙ୍କର ଯତ୍ନ ନେବାର ଥିବ, ଏମିତି ଭାବନ୍ତି କି ତାହା କେବଳ ଭାଇର ଦାୟିତ୍ୱ, ଭାଉଜର ଦାୟିତ୍ୱ?
1: ନା ନା ନା, ମୁଁ ସେଇ ଜିନିଷ କେବେ ବି ଭାବିନି। ଯେହେତୁ ବାପା ମା ମୋତେ ବି ଜନ୍ମ କରିଛନ୍ତି, ଭାଇ ଯେତିକି ମୁଁ ବି ସେତିକି, ସେଥିପାଇଁ ଯେତେବେଳେ ବି ବାପା ମାଙ୍କର ସୁବିଧା ଅସୁବିଧା ହୁଏ ମୁଁ ପାଖରେ ଅଛି। ସେଥିପାଇଁ ନିଶ୍ଚୟ ନିଜେ କରିପାରୁଥିବା କାମ ମୁଁ ନିଶ୍ଚୟ କରେ, ଆଉ ଖୁସିରେ କରେ।
0: ତ କହିବେ କି ବାପା ମାଙ୍କ ପାଇଁ ଝିଅ ଆଉ ପୁଅ ଉଭୟ ଜଣେ ଶାଶୁଘର ଗଲା ପରେ ବି ଉଭୟଙ୍କର ଦାୟିତ୍ୱ ରହିଥାଏ?
1: ହଁ, ନିଶ୍ଚୟ ରହିଥାଏ। ବର୍ତ୍ତମାନ ତ ଚାଲିଛି ପୁଅ ହେଉ ଅବା ଝିଅ ହେଉ, ଦୁହେଁ ସମାନ ନିକ୍ତିର ଦୁଇ ପାର୍ଶ୍ୱ, ତାହେଲେ ବାପା ମାଙ୍କ ସେବା କଲାବେଳେ କାହିଁକି ପୁଅଟି ହିଁ କରିବ, କାହିଁ ଝିଅ କରିବନି? ସେଥିପାଇଁ ମୁଁ ମୋ ଶାଶୁ ଶ୍ୱଶୁରଙ୍କୁ କରିଛି ଏବଂ ମୋର କିଛିଟା ଅଭିଜ୍ଞତା ବି ଆସିସାରିଛି। ସେଥିପାଇଁ ମୁଁ ଭାବେ ମୁଁ ମୋ ଭାଉଜଠୁ ବି ବୟସରେ ବଡ଼, ସେଥିପାଇଁ ମୁଁ ମୋ ଭାଉଜଙ୍କଠୁ ବି ଅଧିକା ସେବା କରିପାରିବି, ମୁଁ ସେଇ ମନୋଭାବ ରଖେ।
0: ଅନେକଙ୍କର ମାନସିକତା ଥାଏ ଯେ ମା ବାପା ଆମେ ତ ଶାଶୁଘର ଚାଲି ଆସିଛୁ, ଆଉ ଭାଇ ଭାଉଜଙ୍କର ହିଁ ଏହା ଦାୟିତ୍ୱ ଯେ ସେମାନେ ମା ବାପାଙ୍କୁ ଦେଖିବେ ଆଉ ସେମାନେ ହିଁ ସେ ଦାୟିତ୍ୱକୁ ସମ୍ପୂର୍ଣ୍ଣ କରିବେ। ତ ଏଇ ମାନସିକତାକୁ ବଦଳାଇବାର ଅଛି, ଭାଇକୁ ବି ସହଯୋଗର ହାତ ବଢ଼ାଇବା କଥା, ଆଉ ସ୍ୱାମୀଙ୍କ ସହିତ ବି ତାଙ୍କର ଭାଗ ବି ନେବା କଥା।
1: ନିଶ୍ଚୟ, ମୋ ସ୍ୱାମୀ ବି ମୋତେ ଏଥିରେ ଖୁବ୍ ପ୍ରୋତ୍ସାହିତ କରନ୍ତି, ଯେହେତୁ ମୁଁ ତାଙ୍କ ବାପା ମାଙ୍କର ସେବା ଠିକ୍ରେ କରିଛି, ସେ ସେଥିପାଇଁ ଏବେ କହନ୍ତି ଏବେ ମୁଁ ସମୟ ଆସିଛି, ଆଉ ମୁଁ ଯେତିକି କରିପାରିବି ସେତିକି ନିଶ୍ଚୟ କରିବି।
0: ନିଶ୍ଚୟ, କାହିଁକିନା ପ୍ରିୟର ମଣିଷମାନେ ଚାଲିଯାଆନ୍ତି, ଆମେ ରହିଯାଉ, ଯଦି ଆମର କର୍ତ୍ତବ୍ୟ ଭଲ ଭାବରେ ନ କରିଥାଉ ନିଶ୍ଚୟ ଆମକୁ ସେଥିପାଇଁ ଦୁଃଖ ଲାଗେ, ପଶ୍ଚାତାପ ଆସେ, ତେଣୁ ଏସବୁ ନହେବା ଆଗରୁ ହିଁ ଆମେ ଆଗେଇ ଯିବା ଉଚିତ।
1: ହଁ, ତାହା ତ ନିଶ୍ଚୟ, ସମୟ ସାଥିରେ କେହି ରହିନାହିଁ ବା ରହିବେ ବି ନାହିଁ, କିନ୍ତୁ ଆମେ ଆମର କର୍ତ୍ତବ୍ୟ କରିଥିଲେ ପଛକୁ ମୁଁ ଭାବେ ପଶ୍ଚାତାପ ରହିବନି, ବାପା ଥିଲେ ମୁଁ ଏଇଟା କାଳେ କରିପାରିଥାନ୍ତି, ସେଥିପାଇଁ ଯାହା ମନ ଲାଗୁଛି ଏବେ ହିଁ କରିଦିଏ।
0: ସୁଚିସ୍ମିତା ଭଉଣୀ, ଆଜି ଆମ ସହିତ ଆପଣ ଅନେକ ବିଷୟକୁ ପଖାଳିଲେ, ନିଜ ମନ କଥା କହିଲେ, ଆମ କଥା ଶୁଣିଲେ, ଏବଂ ବହୁତ ଗୋଟେ ଚର୍ଚ୍ଚା ଆମର ଚାଲିଥିଲା, କିନ୍ତୁ ସମୟାନୁସାରେ ସେଇ ଚର୍ଚ୍ଚାକୁ ବା ସେଇ ଯେଉଁ ଭାବମୟ ପରିଧିରୁ ଆମକୁ ଉଠିବାକୁ ହେବ, ତେଣୁ ଆମେ ଏବେ ଉଠିବା। ଆପଣ ଆମ ସହିତ କଥା ହେଇଥିବାରୁ ଆପଣଙ୍କୁ ଢେର ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ଆଜି ଆମ ସହ ଥିଲେ ଭଉଣୀ ସୁଚିସ୍ମିତା ରଥ। ଦାୟିତ୍ୱ ଶବ୍ଦଟି ଲେଖିବାକୁ ବା ପଢ଼ିବାକୁ ଛୋଟ ଲାଗିପାରେ, ହେଲେ ତା ଭିତରେ ଲୁଚି ରହିଥାଏ ଅନେକ କର୍ତ୍ତବ୍ୟ, ଅନେକ ତ୍ୟାଗ, ଆଉ ଏହା ହିଁ ଆମକୁ ଘଷି ମାଜି ଗୋଟେ ସୁନ୍ଦର ବ୍ୟକ୍ତିତ୍ୱ କରି ଠିଆ କରିଦିଏ। ଆମେ ଯେହେତୁ ମଣିଷ, ଆମେ ନିଜକୁ ଗଢ଼ିପାରୁ, ନିଜ ସମ୍ପର୍କରେ ଆମେ ବେଶୀ ଜାଣିପାରୁ, ନିଜକୁ ସୁଧାରି ମଧ୍ୟ ପାରୁ, ତେଣୁ ଖରାକୁ ତ ଆପଣ ଆକଟ କରି ରଖିପାରିବେନି, କିନ୍ତୁ ତାକୁ ଜିଣିବାକୁ ହେଲେ ସଚେତନତା ରହିପାରିବେ ଏବଂ ଆମ ସମ୍ପର୍କକୁ ଆହୁରି

ମଜବୁତ କରିବା ପାଇଁ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ପାଇଁ ବି ନିଶ୍ଚୟ କଲମ ଉଠାଇ ପାରିବେ। ଏଥର ରହୁଛୁ, ଦୀପ୍ତିମୁନ୍, ନମସ୍କାର, ନମସ୍ତେ, ଝୁଆର।

ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ରିଲେ କରି ପ୍ରଚାର କରୁଛୁ ଓଡ଼ିଆରେ ସମ୍ବାଦ ମିଡ୍ ଡେ ନ୍ୟୁଜ୍ ଦୋପହର ସମାଚାର ଏବଂ ଆଞ୍ଚଳିକ ସମ୍ବାଦ ପର୍ଯ୍ୟାୟକ୍ରମେ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

আকাশবাড়ি। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ। କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି। ଦେଶକୁ ସୁଦୃଢ଼ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି। ଆଜି ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ସୋମନାଥର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।

0: ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍ଟି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ ଆହତମାନଙ୍କୁ ସେଠାକାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତକମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଗୁଜରାଟର ଅଧିବାସୀ ହୋଇଥିବା ବେଳେ ଚାଳକ ଜଣଙ୍କ ମଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମସିହାରେ ଆଜିର ଦିନରେ ରାଜସ୍ଥାନ ପୋଖରାନଠାରେ ଭାରତ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ଏହି ଦିବସର ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ମେ 11 ତାରିଖକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ ବୈଷୟିକ ବିଶେଷଜ୍ଞ ଉଦ୍ଭାବକଙ୍କ ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଭାରତର ପ୍ରଥମ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ ହଂସ 3କୁ ମଧ୍ୟ ସେହିଦିନ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବୈଜ୍ଞାନିକ ଇଞ୍ଜିନିୟର ନବସୃଜନକାରୀ ଏବଂ ଗବେଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆତ୍ମନିର୍ଭର ତଥା ରଣନୈତିକ ସୁଦୃଢ଼ତା କ୍ଷେତ୍ରରେ ଦେଶର ବିକାଶ ଯାତ୍ରାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନରେ 1998 ମସିହାରେ ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ପୋଖରାନ ପରୀକ୍ଷଣ ସଫଳ ହୋଇପାରିଥିଲା। ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହା ଦେଶକୁ ଆତ୍ମନିର୍ଭରଶୀଳ କରି ନବସୃଜନ କ୍ଷେତ୍ରରେ ନୂତନତ୍ୱ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ବିଭିନ୍ନ ପରିବର୍ତ୍ତିତ ପଦକ୍ଷେପ ମାଧ୍ୟମରେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶର ବୈଜ୍ଞାନିକ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଦୃଷ୍ଟିପାତ କରି ପୋଖରାନ ପରମାଣୁ ପରୀକ୍ଷଣର ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଅଭୂତପୂର୍ବ ବିକାଶ ଘଟିଛି ଏବଂ ଦ୍ରୁତ ନବସୃଜନକୁ ଗତି ମିଳିପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଓ ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ 1 କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ। ଦେଶକୁ ସୁଦୃଢ଼ କରିବା ଲାଗି 7 ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ ପରମାଣୁ ପରୀକ୍ଷଣର ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Prime Minister Narendra Modi says Somnath Temple Amrit Mahotsav will inspire country's vision for the next millennia. Performs Mahapuja on completion of 75 years of temple's restoration. West Bengal Chief Minister Shubhendu Adhikari announces transfer of land to BSF for border fencing. Also launches Ayushman Bharat health scheme in the state. Centre notifies implementation of Viksit Bharat G. Ramji Act to be rolled out from the 1st of July. SBI Research says country's economy remains resilient amid global headwinds. Projects growth at 6.6% in the current fiscal. And in IPL cricket, Punjab Kings to take on Delhi Capitals in Dharamshala this evening. Prime Minister Narendra Modi offered prayers and performed puja at Somnath's temple in Gujarat during the Somnath Amrit Parv celebrations. The Mahapuja marks 75 years since the inauguration of the restored temple. The Mahapuja was followed by the Kumbhabhishek and flag hoisting ceremony. Speaking on the occasion, the Prime Minister said the Somnath temple stands as a beacon of unwavering faith, divinity and a sacred symbol of the country's eternal soul. He said, Somnath Amrit Parv is not just a festival to celebrate the past. It will be the

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, କହିଲେ ରାଜସ୍ୱ ମନ୍ତ୍ରୀ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11 ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
1: ହମାରି ଆସ୍ଥା ହମେ ଜୀବନ ଜିନେ କା ତରିକା ବି ସିଖାତି ହେ କ୍ୟୋକି ହମ ମାନତେ ହେ ସର୍ବମ ଖଳିତ୍ୱମ ବ୍ରହ୍ମ ଅର୍ଥାତ ସୃଷ୍ଟି କା ହରେକ ଘଟକ ଏ ସମ୍ପୂର୍ଣ୍ଣ ପ୍ରକୃତି ଭି ଈଶ୍ୱର କା ହି ସ୍ୱରୂପ ହେ। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा।
0: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିର୍ଜୀ ଗୋହିଲ୍ ସର୍କଲ୍ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସମ୍ମାନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ର ସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଓ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ ପୁନଃ ଜାଗରଣର ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃ ସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃ ଜାଗରଣ ଘଟୁଛି। ବିକାଶ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 330 କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ଏବଂ 1000 କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବେ। ସଂସ୍କୃତି ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହନ ପ୍ରଦାନ କରି ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସୋମନାଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ଼ ଭାବରେ ପ୍ରତିଷ୍ଠା ହେଇ ଆସିଅଛି। ଗୁଜରାଟ ପଶ୍ଚିମ ତଟରେ ସୋମନାଥ ଯେମିତି ସମୁଦ୍ରର ଗର୍ଜନ ସହ ଶିବ ତତ୍ତ୍ୱ ପ୍ରଚାର କରୁଛନ୍ତି, ଓଡ଼ିଶାର ସେହି ପୁଣ୍ୟଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର ପ୍ରାଚୀନ କଳାର ଏକ ସ୍ୱତନ୍ତ୍ର ପରିଚୟ।
0: କାର୍ଯ୍ୟକ୍ରମରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଭାରତର ସାଂସ୍କୃତିକ ପରମ୍ପରା ଓ ଶୈବପୀଠଗୁଡ଼ିକର ମହିମା ଉପରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି, ଏ ସମ୍ପର୍କରେ ଏକ ରିପୋର୍ଟ।
3: 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ

ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ସୋମନାଥ ଅମୃତ ପର୍ବରେ ଯୋଗଦେଇ କୁମ୍ଭାଭିଷେକ ସହ କଲେ ପତାକା ଉତ୍ତୋଳନ।

0: ଗୁରୁତ୍ୱପୂର୍ଣ୍ଣ ନବସୃଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି। 1998 ମସିହାର ସଫଳ ପୋଖରାନ୍ ପରୀକ୍ଷଣକୁ ଭାରତର ବୈଜ୍ଞାନିକ କ୍ଷମତା ଏବଂ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଦେଶର ବୈଜ୍ଞାନିକ ନବପ୍ରବର୍ତ୍ତକ ଇଞ୍ଜିନିୟର ଏବଂ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବୈଜ୍ଞାନିକ ଏବଂ ଗବେଷକଙ୍କର ନିରନ୍ତର ପ୍ରୟାସ ଏକ ଆତ୍ମନିର୍ଭର ସୁରକ୍ଷିତ ଏବଂ ଭବିଷ୍ୟତମୁଖୀ ଭାରତ ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
1: କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜି ଅପରାହ୍ନ ପ୍ରାୟ 4:00 ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ 57 ଘଣ୍ଟାରୁ ଉର୍ଦ୍ଧ୍ୱ ରତ୍ନଭଣ୍ଡାର ଗଣତି ହୋଇସାରିଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁଯାୟୀ ସ୍ୱଚ୍ଛତା ଓ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ମଣତି କରାଯାଉଛି। ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସମୟରେ ସମସ୍ତ ସେବକ ତଥା ଶ୍ରଦ୍ଧାଳୁମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ସମ୍ବନ୍ଧରେ ସୂଚନା ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ କହିଛନ୍ତି,
2: ମଇ ମାସ 11 ତାରିଖ 2026 ମସିହା ଏବଂ ଆସନ୍ତାକାଲି ମଇ ମାସ 12 ତାରିଖ 2 ଦିନ ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଜଙ୍କ ସହ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯୋଉ ନିୟମ କାନୁନ ଥିଲା ସେହି ହିସାବରେ ହେବ। ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
1: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଜନସାଧାରଣଙ୍କ 18 ଅଭିଯୋଗର ଶୁଣାଣି କରିବା ସହ ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ଜିଲ୍ଲା 7 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଜିଲ୍ଲା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବାଟାଲିୟନର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀ କାର୍ଯ୍ୟକ୍ରମରେ ଯୋଗଦେଇ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ ଓ ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ଭବାନୀପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 240 meter ତଥା 1206 kHz ଯୋଗେ, FM ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ NCERT ଓ CIT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଶୁଭସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ସାହିତ୍ୟାୟନ କାର୍ଯ୍ୟକ୍ରମକୁ। ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ।

ବୁଦା ବୁଦା କିଆ ବଣ ସବୁ ପାଣି ତଳେ ବୁଡ଼ି ରହିଛି, ଆଉ ତା ଉପରେ ଦେଇ ଆମ ନୌକା ଚାଲିଛି। ହାଲୁକା ହାଲୁକା ମେଘ ସବୁ ଡେଇଁ ଡେଇଁ ଜହ୍ନ ଆକାଶରେ ଯେମିତି ରେଶମୀ ସୂତା ଗୁଡ଼ାଟାଏ ଏପଟ ସେପଟ ଗୁଡ଼ିଆ ତୁଡ଼ିଆ କରି ଶଙ୍ଖି ବିଲେଇଟିଏ ଖେଳୁଛି। ମାସଟିଏ ତଳେ ଏଇ ରାସ୍ତା ଦେଇ ସାଇକେଲ ଚଲାଇ ଡାକଘର ଗାଁକୁ ଯାଇଥିଲି। ଦୁଇ କଡ଼ ଗାଁ ମଝିରେ ଏଇଟା ବିଲ, ଆଜି ଗାଁ ସବୁ ବୁଡ଼ି ରହିଛି। ବିଲ ଉପରେ ଦେଇ ଆମ ନୌକା ଚାଲିଛି, ଆହୁଲା ଅଗ ବଢ଼ାଇ ମେଞ୍ଚାଏ ଭାସମାନ ଚଞ୍ଚଳ ଆଡ଼େ ଦଉଁ ଦଉଁ ଭାନୁ କହିଲା, ହେଇ ଦେଖ ମହାନ୍ତି ଘର ଦୁଇ ଘର ମହଲାଟାର ଅବସ୍ଥା। ଆମେ ତିନି ଜଣ ଯାକ ଅନାଇଲୁ, ଦୂରରୁ ବାରି ହେଉଛି। ଏତେ ବଡ଼ ଘରଟା ସମୁଦାୟ ବିଲକୁଲ ଭୁଷୁଡ଼ି ପଡ଼ିଛି। ଗହନ ଗଛଲତା ଭିତରୁ ରହି ରହି ସମସ୍ୱରରେ ଥରେ ଥରେ ହଠାତ୍ ପଞ୍ଚାୟ ବିଭିନ୍ନ କିସମର ଚଢ଼େଇ କାଉଳି ମାଉଳି ହେଉଛନ୍ତି। ୟା ଛଡ଼ା ହାଲକା ଦମକା ହିମାଳ ପବନ। ବର୍ତ୍ତମାନ ଆମ ନୌକା ଯେଉଁଠି ଚାଲିଛି ତା ତଳେ ଗୋଟିଏ ବହୁ ପ୍ରାଚୀନ ବଡ଼ ଧରଣର ପୋଖରୀ ଆଦିଗନ୍ତ ଜଳ ଭିତରେ ସତ୍ତା ହରେଇଛି। ସମସ୍ତେ ହଠାତ୍ ଚୁପ୍ କରିଗଲେ, କାରଣ ସେଇ ଯେଉଁ ପୋଖରୀ ଏଥିରେ ଯକ୍ଷ ଅଛି। ରାତି ଅଧରେ ଟଙ୍କାର କରାଟିଏ ଜୀବନ ନ୍ୟାସ ପାଇଁ ଋଣୁଛୁଣୁ ଗୀତରେ ସମୁଦ୍ର ଆଡ଼କୁ ଯିବାର ଆମ ଅଜା ଗୋସାପାଙ୍କ ଅମଳରୁ ବହୁ ଲୋକ ଦେଖିଥିବାର ଶୁଣାଯାଏ। ଏହି ଚଳିତ କାଳ ଭିତରେ ଉଲ୍ଲେଖଯୋଗ୍ୟ ଦୁଇ ଜଣ ଲୋକ ଦେଖିଛନ୍ତି, ଶିବପୁରର ପ୍ରାଣଧନ ହାତୀ ଏବଂ ଆରପାଖ ଗାଁର ଲମ୍ବୋଦର ଭୂଇଁଆ। ପ୍ରାଣଧନ ବାବୁ ବିଚକ୍ଷଣ ହୋମିଓପାଥ, ରାତି ଅଧରେ ଏକୁଟିଆ ରୋଗୀ ଦେଖି

ଫେରି ଆସୁ ଆସୁ ଏଇ ପୋଖରୀ କୂଳରେ ଗହଳ କିଆବଣ ଭିତରେ ଟଙ୍କା ଗରା ଗଡ଼ି ଗଡ଼ି ପଶିଯାଉଥିବାର ଦେଖିଲେ। ଗରା ପଛରେ କଛପାକୃତି ଚକ୍ଷୁ, ଲାଲ ଡକ ଡକ ଚକାଚକା ଆଖି ଏବଂ ପ୍ରଚଣ୍ଡ ଦୁଇପଟ ନିଶ, ଦେହ ବୋଇଲେ ସର୍ବମୋଟ ମୁହଁଟି। ଯକ୍ଷ ଆଖିରେ ଆଖି ପଡ଼ିଲେ ପ୍ରାଣ ଶୋଷି ହୋଇଯାଏ, ରକ୍ତବାନ୍ତି କରି ହତଭାଗ୍ୟ ଦେଖଣାହାରି କଚାଡ଼ି ପଡ଼ି ଇହଲୀଳା ସାଙ୍ଗେ କରେ। ଏ ସ୍ଥଳେ ମଧ୍ୟ ପ୍ରାଣଧନା ବାବୁଙ୍କ ଆଖିକୁ ଯକ୍ଷ ନିର୍ନିମେଷ ଭାବରେ ଅନେଇ ରହିଲା। ପ୍ରାଣଧନ ବାବୁଙ୍କୁ କିନ୍ତୁ ଈଷତ୍ ହସି ଦେଇ ଔଷଧ ବାକସ ଖୋଲି ପାନି ହୋମିଓପାଥିକ ପାଟିରେ ପକାଇ ତତ୍ପରେ ବିଂଶ ବର୍ଷ ବ୍ୟାପୀ ଇହଲୀଳା ବଜାଇ ରଖିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଲମ୍ବୋଦର ବାବୁଙ୍କ ଅଭିଜ୍ଞତା ଅନୁସାରେ ଯକ୍ଷଟି କଛପାକୃତି ନୁହେଁ କି ଏପରିକି ହୋମିଓପାଥିକ ମାତ୍ରାର ନିଶଥୋପାଏ ବି ତାଠି ନାହିଁ। ସେ ସାତ ଆଠ ବର୍ଷର ଗୌରବର୍ଣ୍ଣ କଅଁଳ ଶିଶୁଟିଏ, ଶିରରେ ସୁବର୍ଣ୍ଣ ମୁକୁଟ। ଯକ୍ଷଟି ଅନ୍ଧ ଏବଂ ଆଖିରୁ ସର୍ବଦା ଲୁହ ଗଡ଼ୁଥାଏ। ଏହି ମତବିରୋଧ କ୍ରୂରତର ଆକାର ନେଇ ଶେଷରେ ଲମ୍ବୋଦର ବାବୁଙ୍କ କନ୍ୟା ସହ ପ୍ରାଣଧନ ବାବୁଙ୍କ ଭ୍ରାତୁଷ୍ପୁତ୍ରର ଆସନ ପ୍ରାୟ ବିବାହ ଭାଙ୍ଗି ଯିବାର ପରିଣତ ହେଲା। ଯକ୍ଷ ଅଧ୍ୟୁଷିତ ଅଞ୍ଚଳ ପାରି ହୋଇ ଆମ ନୌକା ଚାଲିଛି। ଗାଁ ଭିତରେ ଗୋଟାଏ ମା ବୋଧହୁଏ ତା ପୁଅର ନାମ ଧରି ଚିତ୍କାର କରୁଛି। ଡାକଟା ଛଲ ଛଲ ପାଣି ଉପରେ ଦେଇ ଅଧା ଭିଜା ହୋଇଯାଇ ଆରପାରି ଗାଁରେ ଥକା ମାରୁଛି। ଏଇ ଗାଁଟା ଯାକ ଜଳଜଳାନ୍ତ, ମଝିରେ କେବଳ ଟାପୁଟାଏ। ତାହାରି ଉପରେ ଗାଁର ଅଧିକାଂଶ ପରିବାର ଟିକିଏ ଆଶ୍ରା ଖୋଜି ପଲା ତିଆରି କରି ମୁଣ୍ଡ ଖୁନ୍ଦିଛନ୍ତି। ଗୁଡ଼ାଏ ଗାଈଗୋରୁ ଛେଳି ଭାସି ଯାଇଛନ୍ତି, ଆଉ କାନ୍ଥ ପଡ଼ି ମରିଯାଇଛି ଜଟିଆ ନାୟକର ଗର୍ଭିଣୀ ସ୍ତ୍ରୀ। ମାଇକେନାଟା ମୋଟେ ମରିନଥାନ୍ତା, ଜଟିଆ ତାକୁ ମାରିବାକୁ ଛାଡ଼ି ଦେଇଛି, ଭାନୁ କହିଲା। ଆଉ ଜଣେ କହିଲା, ସେଇଟା କେମିତି କଥା ହେଲା ଭାନୁ? ଭାନୁ ରହସ୍ୟମୟ ନିରବତା ବଡ଼ ଜୋର ଦେଢ଼ ମିନିଟ୍ ପର୍ଯ୍ୟନ୍ତ ବଜାୟ ରଖିପାରିଲା। ତାପରେ କେହି ବିଶେଷ କୌତୂହଳ ପ୍ରକାଶ ନ କରିବାରୁ ବଳେ ବଳେ କହିଲା, ବୁଝୁନ, ଜଟିଆ ଆଉ ତା ସ୍ତ୍ରୀ ଗୋଟିଏ କୋଠରୀରେ ରହୁଥିଲେ, ବଡ଼ ଶକ୍ତ ପୁରୁଣା ଘର, ପାଣି ଅଚାନକ ମାଡ଼ି ଆସିଲା ଏବଂ ତାହାରି ଘର ଉପରେ ପ୍ରଥମ କ୍ଷେପରେ ପ୍ରବଳ ଜୁଆର ଉଜାଡ଼ି ହୋଇପଡ଼ିଲା। କାନ୍ଥଟା ଧୀରେ ଧୀରେ ପଡ଼ିବାର ଉଦ୍ୟମ କଲାବେଳେ ଜଟିଆ ବାହାରକୁ ଡେଇଁ ପଳାଇ ଆସିଲା। ମାଇକିନାଟା କିନ୍ତୁ କୁମ୍ଭକର୍ଣ୍ଣର ସହୋଦରା, ମୁଁ ବାହାରେ ଥିଲି ତେଣୁ ଜାଣେ। ଜଟିଆ ବାହାରି ପଳାଇବାର ଅନ୍ତତଃ ଚାରି ପାଞ୍ଚ ମିନିଟ୍ ପରେ ସମୁଦାୟ କାନ୍ଥଟା ଗଛ କଚାଡ଼ି ଭଳି ହେଲା, ଭୂପାତ ଧରଣୀ ତଳେ। ମୋର ଧାରଣା ହେଉଛି ଯେ ଜଟିଆ ପକ୍ଷରେ ସ୍ୱାଭାବିକ ହୋଇଥାନ୍ତା, ସେ ଗର୍ଭବତୀ କୁମ୍ଭକର୍ଣ୍ଣୀଟାର ଚୁଟି ଧରି ବା ହାତ ଧରି ତାର ଯେମିତି ଇଚ୍ଛା ସେଇ ମୁତାବକ ଯଦି ପଦାକୁ ନିଜ ସହ ହିଡ଼ହିଡ଼ କରି ଓଟାରେ ନେଇ ଆସିଥାନ୍ତା। କେହି କିଛି କହିଲେନି, ତେଣୁ ଅସ୍ଥିର ହେଲା ଭଳି ଭାନୁ କହିଲା, ଏଇଟା ମାନେ ମୋର ମାନେ ଧାରଣା ମାନେ ଆମମାନଙ୍କ ନିରବତା ଏବଂ ଆହୁଲାର ଛଲାତ୍ ଛଲାତ୍ ଶବ୍ଦ ଭିତରେ ନୌକାଟା ଆହୁରି କିଛି ବାଟ ଆଗେଇଲା। ଆମମାନଙ୍କ ମାଝି ସାଧୁଚରଣ ମଣ୍ଡଳ ହୁର୍ ହୁର୍ ବୋଲି କହି ଖଣ୍ଡି ଦୂରରେ ଲହରି କାଟି ଦେଢ଼ ହାତ ବିଜୁଳି ଭଳି ଚକ୍ମକ୍ କରୁଥିବା ଗୋଟିଏ ସାପ ଆଡ଼କୁ ଆମର ଦୃଷ୍ଟି ଆକର୍ଷଣ କରି କହିଲା, ଗୋଟାଏ ବିଲାତି ବିଡ଼ି ଦେଲା ବାବୁ। ସିଗାରେଟ୍ ଧରାଇ ସାଧୁ ପୁଣି କହିଲା, ଭାନୁବାବୁ ଯାହା କହିଲେ ହୁଏତ କଥାଟା ମିଛ ନୁହେଁ। ଜଟିଆ ତା ସ୍ତ୍ରୀକୁ ଦେଖିଲେ ଡାହାଣୀ ହିଙ୍ଗୁ ଶୁଙ୍ଘିଲା ଭଳି ବହୁଦିନରୁ ନାପସନ୍ଦ କରୁଥିଲା। ଛାଡ଼ ବାବୁ, ବନ୍ୟା ବ୍ୟାପାରଟା ଗୁଣ ହେଲା ଏଇଆ, ମଣିଷର ସବୁକିଛି ଓଲଟ ପାଲଟ କରିଦିଏ। ଟିକିଏ ଚୁପ୍ ରହି ସେ ପୁଣି କହିଲା, ଜଟିଆ କଥାଟା ମୁଁ କହିପାରୁନି, ତାର ହୁଏତ ହଠାତ୍ ବୁଦ୍ଧି ପଇଟିଲେ ନାହିଁ, କିନ୍ତୁ ମୁଁ ଥରେ ବାବୁ ଗୋଟେ ଅଦ୍ଭୁତ ଘଟଣାର ସାକ୍ଷୀ ଥିଲି। ସେ ଘଟଣାର ରହସ୍ୟ ଯେ କ'ଣ ସେ କଥା ମୋର ଏ ବେଙ୍ଗ ଭଳିଆ ସାମାନ୍ୟ ମୁଣ୍ଡ କିଛି ବୁଝିପାରେ ନା। ଆମେ କହିଲୁ, କି ଘଟଣା କହ କହ। ନା ଆଜ୍ଞା, ମୋର ଏ ବେଙ୍ଗ ମୁଣ୍ଡଟା ଆଜ୍ଞା, ଭାନୁ କହିଲା, ତୋ ମୁଣ୍ଡଟା ମଣିଷ ମୁଣ୍ଡ ହୋଇଥିଲେ ବି ଆମର କିଛି ଈର୍ଷା କରିବାର କାରଣ ନାହିଁ, ତୋ କଥା କହ। ସାଧୁ କହିଲା, ହୁଏତ ସାହେବ ସାହେବାଣୀମାନଙ୍କର ଆଦର ସୁଆଗର ଇଷ୍ଟାଇଲ ଏଇରକମ ହୋଇଥିବ। ଏହାପରେ ସାଧୁ ବର୍ଣ୍ଣିତ ସମାଚାରର ସାରମର୍ମ ଏହି ରୂପ, ଚାଳିଶ ବର୍ଷ ତଳେ ବି ଥରେ ଏମିତି ଭୟଙ୍କର ବନ୍ୟା ହୋଇଥିଲା ଏବଂ ଯେଉଁ ବନ୍ଧର ପ୍ରତିଖଣ୍ଡ ହୁଡ଼ା

ଜଗନ୍ନାଥ ମହାପ୍ରଭୁଙ୍କର ଦାନ୍ତଭଙ୍ଗା ମିଠେଇ ଭଳି ଶକ୍ତ, ସିଏ ବି ଲୁଣଗଦା ଭଳି ମିଳେଇଗଲା। ବନ୍ଧର ଏଇ ଦକ୍ଷିଣ ଅଞ୍ଚଳରେ କେବେ ହେଲେ ବନ୍ୟା ହୁଏ ନାହିଁ, କିନ୍ତୁ ଯେବେ ବନ୍ଧ ଭାଙ୍ଗେ ଏବଂ ବନ୍ୟା ହୁଏ ସେବେ ବାହାର ଦୁନିଆ ସାଙ୍ଗରେ ଏହାର ଆଉ କୌଣସି ପ୍ରକାର ସମ୍ପର୍କ ରହିପାରେ ନାହିଁ। ସେଇ ଅପ୍ରତ୍ୟାଶିତ ବନ୍ୟାର କିଛି କାଳ ପୂର୍ବରୁ ସେତେବେଳର ପୁଲିସ ସାହେବ ମିଷ୍ଟର ହଡ୍ସନ୍ ଶସ୍ତ୍ରୀକ ଆସିଥିଲେ ଏଠାରୁ 2 ମାଇଲ ଦୂରବର୍ତ୍ତୀ ନିଛାଟିଆ ବଣିଗାଁ ଡାକ ବଙ୍ଗଳାକୁ। ପିଲାପିଲି ନାହିଁ, ଭାରି ଫୁର୍ତ୍ତିବାଦ ସାହେବ ଆଉ ସାହେବାଣୀ। ବଙ୍ଗଳାଠାରୁ ମାଇଲିଏ ପଶ୍ଚିମକୁ ମୁହାଣ। ସାହେବ ତାଙ୍କର ଦେଶୀ ଅନୁଚର 2 ଜଣ ଓ ସାହେବାଣୀଙ୍କୁ ଧରି ସେଠାକୁ ସରାଳି ଶିକାର କରିବାକୁ ନୀତି ଯାଆନ୍ତି। ବନ୍ୟା ଆସିଲା ଏବଂ ବନ୍ଧ ଭାଙ୍ଗି ଏ ଅଞ୍ଚଳକୁ ବାହାର ଜଗତଠାରୁ ଶାଣିତ ପାଣିରେ କରତରେ କାଟିକୁଟି ବିଚ୍ଛିନ୍ନ କରି ଯେମିତି ସମୁଦ୍ର ମଝିକୁ ଘେନି ଆସିଲା। କ୍ରମେ ଡାକବଙ୍ଗଳାର ଅତ୍ୟୁଚ ହତା ତଳେ ଆସି ବହଳ ହଳଦିଆ ପାଣି କ୍ରୋଧାନ୍ମତ ହୋଇ ଦିନରାତି ମୁଣ୍ଡ ପିଟି ଲାଗିଲା। ବନ୍ଦୀ ହୋଇ ରହିଲେ ସାହେବ ସାହେବାଣୀ ଏବଂ ତାଙ୍କର 2 ଜଣ ଦେଶୀ ଅନୁଚର। ସାହେବ ଚିନ୍ତିତ ଦେଖାଯାଉଥାନ୍ତି, ଅବଶ୍ୟ ଚିନ୍ତାଟା ଅନ୍ୟମାନଙ୍କ ଆଗରେ। ସାହେବାଣୀଙ୍କୁ ଦେଖିଲେ ହସ ହସ ମୁହଁରେ ପରିବେଶଟାକୁ ହାଲୁକା କରି ତୋଳିବା ପାଇଁ ସେ ଯେମିତି ପ୍ରାଣପଣ ଚେଷ୍ଟା କରୁଥିଲେ, ସେ କଥା ବୁଝିଥିଲା ଡାକବଙ୍ଗଳାର ଦରଦି ତରୁଣ ଚୌକିଦାର ସାଧୁଚରଣ ମଣ୍ଡଳ। ସାହେବ ରସିକ ଲୋକ, ସାଧୁ ଆଡ଼କୁ ଟିକିଏ ଆଖି ମାରି ତାହାରି ଆଗରେ ସାହେବାଣୀଙ୍କୁ ଗେଲା କରି ପତଳା ଦେହଟାକୁ ଶୂନ୍ୟରେ ଟେକି ନେଇ ଭିତରେ ଖଟିଆ ଉପରେ ଶୁଆଇ ଦେଇ ନାଚି ନାଚି ଗୀତ ବୋଲୁଥିଲେ। ସାହେବାଣୀ ଶୋଇପଡ଼ିଲେ ବଡ଼ ଉଦାସ ଭାବରେ ବାରନ୍ଦାକୁ ଆସି ଦିଗନ୍ତ ବିସ୍ତାରି ଘୋଳା ଜଳ ଭିତରେ ପଶ୍ଚିମ ଆକାଶରେ ସୂର୍ଯ୍ୟ ଉବୁଟୁବୁ ହେଉଥିବାର ଦେଖି କହନ୍ତି, ହ୍ୟାଲୋ ମିଷ୍ଟର ସାଧୁ, ଫିର୍ ଏକ ଦିନ ଚଲା ଗିଆ, କ୍ୟା ହୋଗା। ସାହେବ ଦୈନିକ ଆଶା କରୁଥିଲେ ତାଙ୍କୁ ନେବା ପାଇଁ ସହରରୁ ନିଶ୍ଚୟ ବୋଟ୍ ଆସି ପହଞ୍ଚିବ। ବଙ୍ଗଳାରୁ ସାହେବ ଯଦି କେବେ ଛୋଟିଆ ନୌକାଟିରେ ବସି ଗାଁ ଭିତରକୁ ଯିବାକୁ ବାହାରୁଥିଲେ, ତେବେ ସାହେବାଣୀ ଟପାଟପ ଆଖିରୁ ଲୁହ ଗଡ଼ାଇ ଆସି ସାହେବଙ୍କ କାନ୍ଧ ଧରି ଓହଳି ପଡ଼ୁଥିଲେ। ସାପ କୁମ୍ଭୀର ଅଧ୍ୟୁଷିତ ଗାଁ ଭିତରକୁ ଯିବାର ଅନୁମତି ସେ କେବେ ହେଲେ ଦେବେ ନାହିଁ। ସାଧୁ ମତରେ ବହୁ ସାହେବ ସାହେବାଣୀ ସେଇ ଡାକ ବଙ୍ଗଳାରେ ରହିବାର ସେ ଦେଖିଛି, କିନ୍ତୁ ପରସ୍ପର ପ୍ରତି ଏତେ ଆଶ୍ଚର୍ଯ୍ୟ ଭାବରେ ଆକୃଷ୍ଟ ଦମ୍ପତି ସେ ଆଉ କେବେ ଦେଖିନାହିଁ। ସେଦିନ ସାହେବଙ୍କ ଅନୁଚର 2 ଜଣ ନୌକା ନେଇ ଦୂରକୁ ରସଦ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଯାଇଥାନ୍ତି। ବାରନ୍ଦାରେ 2 ଖଣ୍ଡି ଆରାମ ଚୌକି ପକାଇ ସାହେବ ସାହେବାଣୀ 2 ଜଣ ବସିଥାନ୍ତି। ହଠାତ୍ ଅନେକ ଦୂରରେ ପାଣି ଉପରେ ଗୋଟିଏ ଉଜ୍ଜଳ ଆଲୋକବିନ୍ଦୁ ଦେଖାଦେଇ ପୁଣି ଲୁଚିଗଲା। ସାହେବ ସବୁବେଳେ ବୋଟ୍ ଆସିବାକୁ ଆଶା କରି କରି ବଡ଼ ଅପ୍ରାକୃତିକ ଭାବରେ ଉତ୍ତେଜିତ ହୋଇ ଉଠୁଥିଲେ। ସାଧୁକୁ ନିର୍ଦ୍ଦେଶ ଦିଆଗଲା, ସେ ଯାଇ ବଙ୍ଗଳା ଛାତ ଉପରେ ବସି ଦିଗ୍ବଳୟ ନିରୀକ୍ଷଣ କରିବ ଏବଂ ସେଇ ଆଲୁଅ କିମ୍ବା ବୋଟ୍ର ସଙ୍କେତ ପାଇଲେ ସାହେବକୁ ଜଣାଇବ। ସାହେବ ଓ ତାଙ୍କ ସ୍ତ୍ରୀ ବଙ୍ଗଳା ହାତର ପ୍ରାନ୍ତ ଭାଗରେ ଯାଇ ଛିଡ଼ା ହେଲେ। ବହୁ ସମୟ ବିତିଗଲା ଓ ଦୁହେଁ ସେଇଠାରେ କ୍ଲାନ୍ତ ହୋଇ ବସିପଡ଼ିଲେ। ତାପରେ ଆହୁରି ବହୁତ ସମୟ ବିତିଯାଇଛି। ରାତି ପହରରୁ ଅଧିକ ହେଲାଣି, ଆକାଶରେ ପରିଷ୍କାର ଚହ୍ନ। ସାଧୁ ବସିଛି ଛାତ ଉପରେ, ଆଲୁଅ ବା ବୋଟ୍ର ଚିହ୍ନ ବର୍ଣ୍ଣ ନାହିଁ। ସାହେବ ସକାଶେ ଦରଦରେ ସାଧୁର ମନ ଭରିଗଲା। ସେ ଛାତ କଡ଼କୁ ଆସି ଅନାଇ ଦେଖିଲା, ଯେଉଁଠି ବସିଥିଲେ ସେଇଠି ବାଲି ପଡ଼ିଆ ଉପରେ ସାହେବ ଶୋଇପଡ଼ିଛନ୍ତି। କିଛି ଦୂର ଛାଡ଼ି ଏକ ସ୍ଥାନରେ ପିତୁଳାଟିଏ ଭଳି ଛିଡ଼ା ହୋଇ ସାହେବାଣୀ ଗୋଟେ ଆଡ଼କୁ ଏକ ଧ୍ୟାନରେ ଚାହିଁ ରହିଛନ୍ତି। ତାଙ୍କ ଦୃଷ୍ଟି ଅନୁସରଣ କରି ଛାତ ଉପରୁ ସାଧୁ ଯାହା ଦେଖିଲା ସେଥିରେ ତାର ରକ୍ତ ହିମ ହୋଇଆସିଲା। ପାଣି ଭିତରୁ ବାହାରି ବାଲି ଉପରକୁ ଉଠି ଆସିଛି ଗୋଟାଏ ପ୍ରକାଣ୍ଡକାୟ କୁମ୍ଭୀର। ଧୀରେ ଧୀରେ ସେ ଅଗ୍ରସର ହୋଇଆସୁଛି ଏବଂ ଆସୁଛି ଠିକ୍ ସାହେବକୁ ଲକ୍ଷ୍ୟ କରି। ସାମାନ୍ୟ ବ୍ୟବଧାନ ଧୀରେ ଧୀରେ ସଙ୍କୁଚିତ ହୋଇଆସୁଛି। ଅଦ୍ଭୁତ ବିସ୍ମୟ ଏବଂ ଆତଙ୍କ ନେଇ ସାଧୁ ଦେଖିଲା। ସାହେବାଣୀ ସେମିତି ନୀରବ, ଯେମିତି ମନ୍ତ୍ରମୁଗ୍ଧ ଭଳି ପଛେଇ ଗଲେ ଆହୁରି 2 ପାଦ। ସାଧୁ ଗଳା ଫଟାଇ ସାହେବ ବୋଲି ଚିତ୍କାର କରି ଉଠିଲା। ଧଡ଼ପଡ଼ ହୋଇ ଉଠି ପଡ଼ିଲେ ସାହେବ, ସୁଡ଼ୁ ସୁଡ଼ୁ କରି ପଳାଇ ଯାଇ ଟୁବ୍କିନା କୁମ୍ଭୀରଟା ପାଣି ଭିତରେ ବୁଡ଼ିଗଲା। କାନ୍ଦ ଓ ଚିତ୍କାରରେ ଫାଟିପଡ଼ି ସାହେବାଣୀ ଆସି ଉଚ୍ଚାଡ଼ି ହୋଇ ପଡ଼ିଲେ ତାଙ୍କ ସ୍ୱାମୀ ଉପରେ, ଆଉ ଦିହଯାକ ହାତ ବୁଲାଇଗଲେ। ସାହେବ ଘର ଭିତରୁ ବନ୍ଧୁକ ଆଣି

ଗୋଟିଏ ଅପଶ୍ରୟମାନ ଭଉଁରୀକୁ ଲକ୍ଷ୍ୟ କରି ଉପର୍ଯ୍ୟ ପରି କେତେଥର ଗୁଳି ଫୁଟାଇଲେ। ସବୁ କଥା ଯେମିତି ଗୋଟାଏ ମୁହୂର୍ତ୍ତ ଭିତରେ ଘଟିଗଲା। ସାଧୁ କିନ୍ତୁ ମୁକ ପାଲଟି ଯିବା ଭଳି ହୋଇଥିଲା। ସାହେବ ତାକୁ କୁଣ୍ଢାଇ ଧରି ଖଣ୍ଡିଆ ଖାବରା ହିନ୍ଦୀରେ କହିଲେ, ବିବି ସାହେବା ଏବଂ ମୁଁ ନିଘୋଡ଼ ନିଦରେ ଶୋଇପଡ଼ିଥିଲୁ। ତୁମେ ନଥିଲେ ଭୟଙ୍କର କିମ୍ବା ଅନ୍ତତଃ ଜଣଙ୍କର ଜୀବନ ଯାଇଥାନ୍ତା। କୃତଜ୍ଞତାର ଭାଷା ନାହିଁ। ସାହେବାଣୀ କାନ୍ଦିଲେ ଏବଂ ଏ ଅଞ୍ଚଳକୁ ଅଭିସମ୍ପାଦ ଦେଲେ। ସେହିଦିନ ଭୋର ସମୟରେ ଅବଶ୍ୟ ବୋଟ୍ ଆସି ପହଞ୍ଚିଲା। ସାହେବ ସାଧୁକୁ ଭଲ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଡାକିଲେ। ସାଧୁ ଗଲା ନାହିଁ। 15 ଦିନ ପରେ ଥାନା ମୁନ୍ସି ଆସି ସାଧୁକୁ 200 ଟଙ୍କା ଦେଇ କେତେ ଟଙ୍କାର ରସିଦଟିଏ ଲେଖାଇ ନେଇଗଲା। ସାଧୁ ଚାକିରି ଛାଡ଼ି ଦେଇ 2 ଖଣ୍ଡ ନୌକା କିଣିଲା। ଆଜି 40 ବର୍ଷ ପରେ ସାଧୁର ମନେ ହେଉଛି ସେ ଯେମିତି ସେଦିନ ଭୁଲ ଦେଖିଥିଲା। ସବୁ ଶୁଣି ଆମ ଭିତରୁ ଜଣେ କହିଲା, ଏଇଆ ହେଇପାରେ ଯେ ସାହେବାଣୀ କିଂ କର୍ତ୍ତବ୍ୟ ବିମୂଢ଼ ହୋଇପଡ଼ିଥିଲା। ଆମ ଲକ୍ଷ୍ୟସ୍ଥାନ ନିକଟ ହୋଇଆସୁଥିଲା। ସାଧୁ ମଙ୍ଗରୂପକ ଲମ୍ବା ପାଉଁଶଟା ସାହାଯ୍ୟରେ ନୌକାର ଗତି ବଦଳାଇ କହିଲା, ହେଇଥିବ। ତେବେ ଏଇ ବନ୍ୟା ବ୍ୟାପାରଟାର ଇଷ୍ଟାଇଲ ହେଲା ଏଇ ରକମ, ମଣିଷ ଯାହା ନୁହେଁ ଥରେ ଥରେ ତାକୁ ସେଇ ହିସାବରେ ଦେଖାଯାଏ। ମୁଁ ସାହେବାଣୀ ବା ଚଟିଆ କଥା କହୁନାହିଁ, ଭାନୁ କହିଲା, କିମ୍ବା ମଣିଷ ଅସଲ ଯାହା ସେଇଆ ଜଣେଇ ଦିଏ। ଆମେମାନେ ସମସ୍ତେ ଭାନୁ କଥାର ପ୍ରତିବାଦ କଲୁ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣିଥିଲେ ମନୋଜ ଦାସଙ୍କ କାହାଣୀ ବନ୍ୟା। ଏହି କାହାଣୀର ଶେଷରେ ଥିବା କିଛି ଶବ୍ଦ ଆମ ମନରେ ଗଭୀର ଚିନ୍ତାର ସୃଷ୍ଟି କରେ। ମଣିଷ ଯାହା ନୁହେଁ ଥରେ ଥରେ ତାକୁ ସେହି ହିସାବରେ ଦେଖାଇ ଦିଏ, କିମ୍ବା ମଣିଷ ଅସଲ ଯାହା ସେଇଆ ଜଣାଇ ଦିଏ। ସତରେ ବିପଦ କେବଳ ଘରବାଡ଼ି କିମ୍ବା ପରିବେଶକୁ ନୁହେଁ, ମଣିଷର ଅନ୍ତରକୁ ମଧ୍ୟ ଉଦ୍ଘାଟିତ କରେ। ସାଧାରଣ ସମୟରେ ଯେଉଁ ଚେହେରା ଆମେ ଦେଖୁଥାଉଁ ସଙ୍କଟର ମୁହୂର୍ତ୍ତରେ, ତାହାର ପଛରେ ଲୁଚିଥିବା ପ୍ରକୃତ ସ୍ୱଭାବ ଧୀରେ ଧୀରେ ପ୍ରକାଶ ପାଏ। ଏହି ଶବ୍ଦରେ ମନୋଜ ଦାସଙ୍କ କାହାଣୀର ଗଭୀରତା ରହିଛି। ସେ କେବଳ ଘଟଣା କହୁନାହାନ୍ତି, ସେ ମଣିଷକୁ ପଢ଼ିବାକୁ ଶିଖାଉଛନ୍ତି। ଓଡ଼ିଆ ସାହିତ୍ୟର ଏହିପରି କାହାଣୀମାନେ ଆମକୁ କେବଳ ମନୋରଞ୍ଜନ ଦେଇନଥାଏ, ବରଂ ଜୀବନକୁ ନୂଆ ଭାବରେ ବୁଝିବାର ଦୃଷ୍ଟି ମଧ୍ୟ ଦେଇଥାଏ। ତେବେ ଶ୍ରୋତା ବନ୍ଧୁ, ଏହା ଥିଲା ଆଜିର ସାହିତ୍ୟାୟନ କାର୍ଯ୍ୟକ୍ରମର ବିଶେଷ କାହାଣୀ ବନ୍ୟା।

ଆଶା କରୁଛି ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ଆଜିର ସାହିତ୍ୟାନ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ। ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣି ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ବରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳଜୋତା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା

ପହଞ୍ଚାରେ ମୁଣ୍ଡ ବେଗକୁ ଗୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଦିଅନ୍ତୁ। ଆକାଶବାଣୀ ଭବାନୀପାଟଣା, ସମୟ ସନ୍ଧ୍ୟା 6 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: 1,313 points to close at 76,015. The NSE Nifty lost 360 points to settle at 23,816. In cricket, India continued to hold the number one position in the latest ICC Men's ODI team rankings following the annual update released today. India's rating slipped by 1 point from 119 to 118. New Zealand is on the second position, gaining 2 points to move up to 113. Australia stayed third with an unchanged rating of 109. The biggest movement inside the top five came from South Africa, which climbed above Pakistan to move into the fourth place. And that is the end of this news bulletin.
1: ଶୁଣୁଥିଲେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ, ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସମନ୍ୱିତ କାର୍ଯ୍ୟକ୍ରମ ଯୁବଶକ୍ତି ଶୁଣିପାରିବେ ସନ୍ଧ୍ୟା 6:30 ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କାର୍ଯ୍ୟକ୍ରମ ଚାଷବାସ, 8:00 ପ୍ରଚାର କରିବ ଗୀତ ଓ କାଜଲ କାର୍ଯ୍ୟକ୍ରମ, ଶିଳ୍ପୀ ଅଲକା ୟାଗ୍ନିକ ଓ ହରିହରନ। ଆଞ୍ଚଳିକ ଗୀତକ୍ରମରେ ସମ୍ବଲପୁରୀ ଗୀତ ଶୁଣିପାରିବେ ରାତି 8:15 କଣ୍ଠଶିଳ୍ପୀ ସୁନିତା ବେହେରା ଓ ଶଙ୍କର ପ୍ରସାଦ ଦତ୍ତ। ସ୍ପୋର୍ଟସ୍କାନ୍ ରାତି 8:30 ସ୍ପଟଲାଇଟ୍ ରାତି 9:15 ପବ୍ଲିକ୍ ସ୍ପିକ୍ ରାତି 9:30। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 8:00 ଶୁଣିପାରିବେ ଓଡ଼ିଆରେ ନାଟକ ଅନ୍ତିମ ପ୍ରଭାତ, ରଚନା ସନ୍ତୋଷ କୁମାର ପ୍ରଧାନ, ପ୍ରଯୋଜନା ମନୋରଞ୍ଜନ ଦାସ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିବେ ଉସ୍ତାଦ ବଡ଼େ ଗୁଲାମ ମଲ୍ଲିକାଙ୍କ ଶାସ୍ତ୍ରୀୟ ଗାୟନ। ରାତି 10:30 ରାଗ ମାଲକୋସ। ଶ୍ରୋତାବନ୍ଧୁ, ଏହା ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
2: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଶ୍ରୋତା ବନ୍ଧୁ, ଏଥିରେ ଆସନ୍ତୁ ଜାଣିବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 6:10 ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଚେତନା ଚିନ୍ତନ ଶୁଣିପାରିବେ 6:30 ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ, ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। 7:25 ଶୁଣିବେ ଓଡ଼ିଆରେ ଆଲୋଚନା ପଶ୍ଚିମ ଓଡ଼ିଶାର ଲୋକବିଶ୍ୱାସ, ଆଲୋଚକ ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର, ଚାଷର କଥା 7:40। 7:45 ଶୁଣିପାରିବେ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ କେତେଗୋଟି ଓଡ଼ିଆ ଆଧୁନିକ ଗୀତ, ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣିବେ କେତେଗୋଟି ଭକ୍ତି ଗୀତ, କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ 8:45। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି, ଡକ୍ଟର ଶାନ୍ତନୁ କୁମାର ରଥ। 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ, 9:30 ପ୍ରଚାର କରିବୁ କେତେଗୋଟି ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ଦିନ 12:00 ପ୍ରଚାର କରିବୁ କେତେଗୁଡ଼ିଏ ସୁଗମ ସଙ୍ଗୀତ। ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ ଶୁଣିପାରିବେ 12:30, ଦିନ 1:10 ପ୍ରଚାର କରିବୁ ଚାଷର କଥା। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ପ୍ରଚାର କରିବୁ 1:20। 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ, ଅପରାହ୍ନ 5:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 5:30 ଶୁଣିପାରିବେ ଯୁବବାଣୀ କାର୍ଯ୍ୟକ୍ରମରେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ, ଲୋକଗୀତ କ୍ରମରେ ଶୁଣିବେ କୃଷ୍ଣ ଗୁରୁଙ୍କ ଭଜନ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ ରାତି

Tenerte. ରାତି 7:30 ଶୁଣିବେ ଚାଷ ଉପଯୋଗୀ କାର୍ଯ୍ୟକ୍ରମ ଚାଷର କଥା। ମିଳିତ କଣ୍ଠରେ ଦେଶବନ୍ଧନ ଶୁଣିବେ ରାତି 8:00। 8:15 ପ୍ରଚାର କରିବ ହିନ୍ଦୀ ଭକ୍ତି ଗୀତ। ସ୍ପର୍ଶକେନ୍ ରାତି 8:30, ସ୍ପଟଲାଇଟ୍ ରାତି 9:15, ମନିଟକ୍ ଏଣ୍ଡ ବନ୍ଧନ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପଣ୍ଡିତ କାର୍ତ୍ତିକ କୁମାରଙ୍କ ପରିବେଷିତ ସୀତାରପାଦନ ରାଗ ଶ୍ୟାମ କଲ୍ୟାଣ ଅବଗୀ କାନାଡ଼। ଶ୍ରୋତାବନ୍ଧୁ, ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ତାହେଲେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
3: आकाशवाणी एट 90 साल की आवाज दिल से दिल तक नॉन स्टॉप धमाल पुरानी यादें नया जोश है देश का रेडियो अब भी बॉस है आकाशवाणी के गौरवमयी 90 साल

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ହ୍ୟାଲୋ
4: ହ୍ୟାଲୋ,
3: କିଏ
4: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
3: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
4: ଆମ ଫୋନ ନମ୍ବର ହେଲା
5: 0666702952623295628।
3: ମନେ ରଖନ୍ତୁ 0667029562329568, ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
6: ହ୍ୟାଲୋ
4: ହ୍ୟାଲୋ,
6: କିଏ?
4: ହ୍ୟାଲୋ, ଆକାଶବାଣୀ ଭବାନୀ ପାଟଣା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତା ବନ୍ଧୁ, ରକ୍ତଦାନ ମହାପୁଣ୍ୟ, ପୁଣି ରକ୍ତଦାତାଙ୍କୁ ଆମେ ଜୀବନଦାତା ବୋଲି କହୁ। ଏହି ରକ୍ତଦାନ ପରି ମହତ୍ତ୍ୱଦାନକୁ ଏବେର ଯୁବପିଢ଼ି ଆଗେଇ ନେଉଛନ୍ତି। କେହି ବି ରକ୍ତ ଅଭାବରୁ ଯେପରି ଆଖି ନ ବୁଜନ୍ତି ସେହି ସଂକଳ୍ପ ନେଉଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ସ୍ୱେଚ୍ଛାକୃତ ଭାବେ ରକ୍ତ ସଂଗ୍ରହ କରାଯାଉଛି। ଲୋକମାନଙ୍କୁ ରକ୍ତର ଆବଶ୍ୟକତା ସମ୍ପର୍କରେ ସଚେତନ କରାଯାଉଛି। ଏ ଦିଗରେ ଯୁବବର୍ଗ ନେତୃତ୍ୱ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରହିଛି ଆଲୋଚନା, ରକ୍ତଦାନ ମହତ୍ତ୍ୱଦାନ ହେଉ ଯୁବବର୍ଗଙ୍କ ସ୍ଲୋଗାନ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡକ୍ଟର ଶୁଭେନ୍ଦୁ ମେହେର।
2: ରକ୍ତଦାନ ମହତ୍ତ୍ୱଦାନ ହେଉ ଆଜିର ଯୁବବର୍ଗଙ୍କୁ ଆହ୍ୱାନ। କି ସୁନ୍ଦର, ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ, ମହିମା ତୁମ୍ଭର ଅଟେ ଅନନ୍ତ ଅପାର। ସବୁଜ ସୁନ୍ଦର ପ୍ରାକୃତିକ ପରିବେଶ, ନଈ ନାଳ ନିର୍ଝରିଣୀର କୁଳୁକୁଳୁ ନାଦ ଏ ସୃଷ୍ଟିର ଆନନ୍ଦମୟ ଉପାଦାନ। ଏତେ ସୁନ୍ଦର ଉପାଦାନ ସବୁକୁ ଖଞ୍ଜି ଭଗବାନ ସୁନ୍ଦର ସୃଷ୍ଟିଟିଏ ତିଆରି କରିଛନ୍ତି। ସେଇ ମଧୁମୟ ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବରେ ମଣିଷକୁ ସବୁଠୁ ଅଧିକ ସୁନ୍ଦର ଓ ବୁଦ୍ଧିମାନ କରି ଗଢି ତୋଳିଛନ୍ତି। ତେଣୁ ତ ସ୍ୱଭାବ କବି ଗଙ୍ଗାଧର ମେହେର ଗାଇ ଉଠିଛନ୍ତି, ବିଶ୍ୱ ଦେଖ ମଧୁମୟରେ ଜୀବନ, ବିଶ୍ୱ ଦେଖ ମଧୁମୟ। ପ୍ରକୃତରେ ଏଇ ଜଗତ ହିଁ ଭଗବାନଙ୍କର ଦାନ ଓ ମଣିଷ ହିଁ ଭଗବାନଙ୍କର ଶ୍ରେଷ୍ଠ ସୃଷ୍ଟି। ବେଳେବେଳେ ମଣିଷର ବ୍ୟସ୍ତ ବହୁଳ ଜୀବନର ଘଟଣା, ଦୁର୍ଘଟଣା ବା ରୋଗ ହିଁ ତାର ଜୀବନର ପଥକୁ ଅଟକାଇ ଦିଏ। ଦେବଦୂତ ଭଳି କେବେ କେବେ ଯଦି ସହୃଦୟ ବ୍ୟକ୍ତି ଜଣେ ସେହି ବିପଦ ସମୟରେ ରକ୍ତ ବୁନ୍ଦାଏ ଦାନ କରନ୍ତି, ପ୍ରାଣୀଟିଏ ବଞ୍ଚିଯାଏ। ସେଥିପାଇଁ ରକ୍ତଦାନ ହେଉଛି ପୃଥିବୀର ଶ୍ରେଷ୍ଠ ଦାନ। ଆଦିମ କାଳରୁ ଆଜି ପର୍ଯ୍ୟନ୍ତ ଏ ପୃଥିବୀ ପୃଷ୍ଠରେ ଯେତେ ପ୍ରକାର ଦାନ ଅଛି, କୌଣସି ଦାନରେ ମଣିଷ ଜୀବନ ପାଏ ନାହିଁ, କେବଳ ରକ୍ତଦାନରେ ମଣିଷ ଜୀବନ ପାଇଯାଏ। ସେଥିପାଇଁ ତ ସ୍ଲୋଗାନ ଅଛି, ରକ୍ତଦାନ ଜୀବନ ଦାନ, ରକ୍ତଦାନ ମହାପୁଣ୍ୟ। ପୁରାଣ କାଳରୁ ଅନ୍ନଦାନ, ବସ୍ତ୍ରଦାନ, ଗୋଦାନ, ଭୂମିଦାନ, ସୁବର୍ଣ୍ଣ ଦାନ ଓ ଶିକ୍ଷାଦାନ ଆଦି ଅନେକ ପ୍ରକାର ଦାନ ରହିଛି। ଏସବୁ ଦାନ କରି ସାରିବା ପରେ ମଣିଷ ଯେତିକି ଆତ୍ମତୃପ୍ତି ଲାଭ କରେ ତାଠାରୁ ଅଧିକ ଆତ୍ମତୃପ୍ତି ରକ୍ତଦାନ କଲେ ମିଳିଥାଏ। ମଣିଷକୁ ଶ୍ରେଷ୍ଠ ପ୍ରାଣୀ ଭାବରେ ଭଗବାନ ଯେହେତୁ ଗଢିଛନ୍ତି, ଶ୍ରେଷ୍ଠତ୍ୱକୁ ବଜାୟ ରଖିବା, ମାନବିକତାର ପରିଚୟ ଦେବା, ସମାଜ ପାଇଁ, ଜାତି ପାଇଁ, ମାଟି ପାଇଁ କିଛି କରିବାର ଦାୟିତ୍ୱ ଆମ୍ଭମାନଙ୍କର ରହିଛି। ନିଜକୁ ସମାଜ ପାଖରେ ସମର୍ପିତ ରଖିପାରିଲେ ଜୀବନ ସାର୍ଥକ ହେବ ନିଶ୍ଚୟ। ସେଥିପାଇଁ ସନ୍ଥ କବି ଭୀମ ଭୋଇ ସେଦିନ ଗାଇ ଉଠିଥିଲେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କି ପଡିଥାଉ, ଜଗତ ଉଦ୍ଧାର ହେଉ। ଏଠାରେ କିନ୍ତୁ ପ୍ରାଣୀଙ୍କ ଦୁଃଖ ଦୂର ହେବା ସହିତ ନିଜେ ମଧ୍ୟ ଆନନ୍ଦ ଓ ଆତ୍ମତୃପ୍ତି ପାଇପାରିବା, କାରଣ ରକ୍ତର ବିକଳ୍ପ ଆଜି ପର୍ଯ୍ୟନ୍ତ କିଛି ହୋଇପାରି ନାହିଁ। ଅନେକଙ୍କର ଭ୍ରାନ୍ତ ଧାରଣା ବି ଥାଏ ଯେ ରକ୍ତଦାନ କରିଦେଲେ ଆମର ଶରୀର ଦୁର୍ବଳ ହୋଇଯିବ, ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ, କାରଣ ଗୋଟିଏ ବୁନ୍ଦା ରକ୍ତରେ 3.5 million ଲୋହିତ ରକ୍ତ କଣିକା ଥାଏ। ରୋହିତ ରକ୍ତ କଣିକା ଥିବାରୁ ଲାଲ ଦେଖାଯାଏ। ରକ୍ତଦାନ କରିବା ପରେ ଏହି ରକ୍ତ 2-3 ସପ୍ତାହ ମଧ୍ୟରେ ଭରଣା ହୋଇଯାଏ। ରକ୍ତଦାନ ଅର୍ଥ ନିଜ ଶରୀରରୁ ସ୍ୱଇଚ୍ଛାରେ ରକ୍ତ ବାହାର କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଦେବା। ଏହା ଏକ ମହତ୍ତ୍ୱ ଦାନ। ରକ୍ତ ଏମିତି ଏକ ଜିନିଷ ଯାହା ଅନ୍ୟ କେଉଁଠି ତିଆରି ହୁଏ ନାହିଁ, କେବଳ ମଣିଷ ହିଁ ମଣିଷକୁ ଦେଇପାରିବ। ଦୁର୍ଘଟଣା, ଅସ୍ତ୍ରୋପଚାର, କର୍କଟ, ଥାଲାସେମିଆ, ପ୍ରସବ ସମୟରେ ମା ମାନଙ୍କୁ ରକ୍ତ ଦରକାର ହୁଏ। ଆମେ ଯାହାକୁ ରକ୍ତ ଦେଉଛନ୍ତି ତାକୁ ଜାଣିନୁ, ତଥାପି ଆମ ରକ୍ତ ତାଙ୍କର ଜୀବନ ବଞ୍ଚାଉଛି। ଏହା ହିଁ ପ୍ରକୃତ ମାନବିକତା। ଗୋଟିଏ ଲୋହିତ ରକ୍ତ

0: ରକ୍ତକଣିକାର ଆୟୁଷ 120 ଦିନ। ଜଣେ ଲୋକ ରକ୍ତ ନ ଦେଲେ ବି ଏହି ଲୋହିତ ରକ୍ତକଣିକାର ଆୟୁଷ 120 ଦିନ ପୁରିଗଲେ ଆପେ ଆପେ ମରିଯାଏ। ରକ୍ତଦାନ କଲେ ଗୋଟିଏ ଲୋକର ଜୀବନ ରକ୍ଷା ହୋଇଯାଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କିଛି ପୁଣ୍ୟ ମଧ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି। ଏହି ଜୀବନ ପ୍ରଦାୟିନୀ ଲାଲ ରକ୍ତକଣିକାର ଦାନ ଯେ ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇ ପାରେ ଏଥିରେ ଦ୍ୱିମତ ନାହିଁ। ଆମେ 18 ବର୍ଷରୁ ଆରମ୍ଭ କରି 60 ବର୍ଷ ପର୍ଯ୍ୟନ୍ତ ରକ୍ତଦାନ କରିପାରିବା। ରକ୍ତଦାନ ପ୍ରାୟ 90 ଦିନ ବ୍ୟବଧାନରେ କରିପାରିବା। ଜଣେ ସୁସ୍ଥ ସବଳ ମଣିଷ ଦେହରେ 5-6 ଲିଟର ରକ୍ତ ଥାଏ। ରକ୍ତଦାନ କରିବା ସମୟରେ ନିଜର ଶରୀର ସୁସ୍ଥ ଓ ସବଳ ଥିବା ସହ ଓଜନ 45 କିଲୋଗ୍ରାମରୁ ଅଧିକ ଓ ହିମୋଗ୍ଲୋବିନ 12.5ରୁ ଅଧିକ ଥିବା ନିହାତି ଆବଶ୍ୟକ। ପୁରୁଷ 3 ମାସରେ ଥରେ ଓ ମହିଳା 4 ମାସରେ ଥରେ ରକ୍ତ ଦେଇପାରିବେ। ରକ୍ତଦାନ କରିବା ସମୟରେ ପେଟ ଖାଲି ନଥିବ କିମ୍ବା ସମ୍ପୂର୍ଣ୍ଣ ଭର୍ତ୍ତି ହୋଇନଥିବା ଆବଶ୍ୟକ। ହାଲକା ଖାଦ୍ୟ ଖାଇ ରକ୍ତଦାନ କରିବା ଠିକ ଅଟେ। ରକ୍ତଦାନ କରିବା 2 ମାସ ପୂର୍ବରୁ କୌଣସି ପ୍ରକାରର ଟୀକା ନେଇନଥିବା ଆବଶ୍ୟକ ଅଟେ। ଆମେ ବାରମ୍ବାର ରକ୍ତଦାନ କରିବା ଦ୍ୱାରା ଆମ ଶରୀରର ଅନେକ ରୋଗ ବିଷୟରେ ପରୀକ୍ଷା ମଧ୍ୟ ହୋଇପାରିବ। ରକ୍ତ ଗ୍ରୁପ ନିର୍ଣ୍ଣୟ ସହିତ HIV, AIDS, ଜଣ୍ଡିସ, ସିଫିଲିସ, ମ୍ୟାଲେରିଆ, ହେମୋଗ୍ଲୋବିନ ଆଦି ପରୀକ୍ଷା ହୋଇଥାଏ, ଯାହାଫଳରେ ନିଜ ଶରୀରର ରୋଗ ବିଷୟରେ ଆମେ ଜାଣିପାରୁ। ରକ୍ତଦାନ କରିବା ଦ୍ୱାରା ଆମ ଶରୀରରେ ନୂଆ ରକ୍ତକୋଷ ତିଆରି ହୁଏ। କୋଲେଷ୍ଟ୍ରଲ ବା ଚର୍ବି ଅଂଶ କମିଯିବା ସହ ହୃଦରୋଗ, ମଧୁମେହ ରୋଗ, ଉଚ୍ଚ ରକ୍ତଚାପର ଆଶଙ୍କା କମିଯାଏ। ସେଥିପାଇଁ ରେଡକ୍ରସ ସଂସ୍ଥା ମାଧ୍ୟମରେ ଆଜି ଅନେକ ଅନୁଷ୍ଠାନ, ଯୁବଗୋଷ୍ଠୀ, ସାମାଜିକ ସଂସ୍ଥା ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ରକ୍ତ ସଂଗ୍ରହ କରି ରକ୍ତ ଅଭାବ ସମୟରେ ଯୋଗାଇ ଦେବାର ମାଧ୍ୟମ ସାଜୁଛନ୍ତି। ରକ୍ତଦାନ କରି ସାମାଜିକ ସେବା କରିବା ସହିତ ଆଉ ଏକ ଅମୂଲ୍ୟ ଜୀବନ ବଞ୍ଚାଇ ପାରୁଛନ୍ତି। ରକ୍ତଦାନ କରିବା ପରେ ମନରେ ଏକ ଅଲଗା ଶାନ୍ତି ଆଉ ସନ୍ତୋଷ ମିଳେ, କାରଣ ଆମେ ଏକ ଅଜଣା ଲୋକର ଜୀବନ ବଞ୍ଚାଇ ପାରିଲେ। ରୋଗୀ ଅପରେସନ ହେବା ପୂର୍ବରୁ ରକ୍ତର ଆବଶ୍ୟକତା ହୋଇଥାଏ। ମୃତ୍ୟୁକୁ ଅପେକ୍ଷା କରିଥିବା ବ୍ୟକ୍ତି ପାଇଁ ରକ୍ତ ହେଉଛି ସବୁଠାରୁ ଅଧିକ ମୂଲ୍ୟବାନ। ଯେକୌଣସି ଦେଶ ବିକଶିତ ହେବା ପାଇଁ ତାର ନାଗରିକ ପ୍ରଥମେ ସୁସ୍ଥ ହେବା ଆବଶ୍ୟକ। ପ୍ରତିବର୍ଷ ଭାରତରେ 12%ରୁ ଅଧିକ ଲୋକ ରକ୍ତ ଅଭାବରେ ମୃତ୍ୟୁବରଣ କରୁଛନ୍ତି। ଯେତେବେଳେ ଆମେ ରକ୍ତଦାନ କରୁ, ଆମେ ଜଣେ ଶ୍ରମିକ, ଜଣେ କୃଷକ, ଜଣେ ଯବାନ, ଜଣେ ଡାକ୍ତର, ଜଣେ ବୈଜ୍ଞାନିକଙ୍କର ଜୀବନ ବଞ୍ଚାଇ ଥାଉ। ସେମାନେ ବଞ୍ଚିଲେ ହିଁ ଦେଶ ଗଢିବେ। ରକ୍ତଦାନ ସିଧାସଳଖ ସମାଜର ପୁଞ୍ଜିକୁ ବଢାଏ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ 2047 ସଂକଳ୍ପ କେବଳ ରାସ୍ତା, ବିଜୁଳି, ଶିଳ୍ପ ନୁହେଁ, ଏକ ସୁସ୍ଥ, ସକ୍ଷମ ଓ ସହାନୁଭୂତିଶୀଳ ଭାରତର ପରିକଳ୍ପନା। ରକ୍ତଦାନ ଏହି ସଂକଳ୍ପ ସହ ଏମିତି ଯୋଡି ହୋଇ ରହିଛି ଆମର ଭାବନା, ବିକଶିତ ଭାରତର ମୂଳଦୁଆ। ଏହା ଦେଶର ବିଶ୍ୱାସ ଓ ସହାନୁଭୂତିର ପୁଞ୍ଜି ତିଆରି କରେ। ଯେତେବେଳେ ପ୍ରତି ଯୁବକ ବର୍ଷକୁ ଅନ୍ତତଃ ଥରେ ବି ରକ୍ତଦାନ କରିବେ, ଭାରତ ରକ୍ତ କ୍ଷେତ୍ରରେ ଆତ୍ମନିର୍ଭର ହୋଇଯିବ। ଯେଉଁ ଦେଶର ନାଗରିକ ବିନା ସ୍ୱାର୍ଥରେ ଅନ୍ୟ ପାଇଁ ରକ୍ତ ଦିଅନ୍ତି, ସେ ଦେଶ ହିଁ ପ୍ରକୃତରେ ବିକଶିତ। ସଚେତନତା ସହ ଆଗେଇ ଆସିଲେ ଆମକୁ କାହାର ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଏହା ହିଁ ଆତ୍ମନିର୍ଭର ଭାରତ। ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଉଚ୍ଚ ନୀଚ ଭେଦଭାବ ଭୁଲି ଆମେ ସମସ୍ତେ ରକ୍ତଦାନ ପାଇଁ ସଂକଳ୍ପ ନେବା। ଏ ସମାଜ ପାଇଁ ଏକ ନୂତନ ଆଲୋକ ସାଜିବା। ନିଜେ ରକ୍ତଦାନ କରିବା ସହିତ ନିଜର ପରିବାର, ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧବ, ସାହି ପଡ଼ିଶାର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ରକ୍ତଦାନ କରିବା ପାଇଁ ଆହ୍ୱାନ ରଖିବା। ତେବେ ଆସନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା।
1: ଶୁଣୁଥିଲେ ଆଲୋଚନା, ରକ୍ତଦାନ ମହତଦାନ ହେଉ ଯୁବବର୍ଗଙ୍କ ସ୍ଲୋଗାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଶୁଭେନ୍ଦୁ ମେହେର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ପାପା ଦେଖ,
2: ହାପି ବର୍ଥଡେ ଭାଇ।
1: ଦେଖ ବାଃ, ମୋର ଫେଭରେଟ୍ କଲର
2: ସବୁବେଳେ ସପିଂ।
1: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
3: ସେଭିଂ କରିବାର ବି ବୟସ ଏଇଟା।
4: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
5: ଆଇ ନୋ ନା।
4: RBI କହେ,
6: କର ସଠିକ ଆରମ୍ଭ, ହୁଏ ଫାଇନାନ୍ସିଆଲି ସ୍ମାର୍ଟ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ହଜାର ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ସୋମନାଥ ଅମୃତ ପର୍ବ କେବଳ ଏକ ଉତ୍ସବ ନୁହେଁ, ଏହା ଦେଶକୁ ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ପ୍ରେରଣା ଯୋଗାଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅମରାତ୍ମାର ପବିତ୍ର ନିଦର୍ଶନ। ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11 ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଧ୍ୱଜ ପୂଜା ଉତ୍ସବରେ ଯୋଗ ଦେଇଥିଲେ।
1: विनाश में सृजन के संकल्प को जिसे सोमनाथ ने चरितार्थ किया है, मैं यहां देख रहा हूं असत्य पर सत्य की विजय को जिसे प्रभाष पाटन ने बार बार जिया है, मैं यहां देख रहा हूं हजारों वर्षों की आध्यात्मिक चेतना को जिसने मानव मात्र के कल्याण की सीख समूचे विश्व को दी है, मैं यहां देख रहा हूं भारत के उस अविनाशी स्वरूप को जिसे सदियों के कुत्सित प्रयास भी न मिटा सके न हरा सके।
0: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ, ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ ପୁନଃଜାଗରଣ ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃଜାଗରଣ ଘଟୁଛି। ବିକାଶ ଓ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ ହୋଇଯାଇଛି। କଟକର ଧବଳେଶ୍ୱର ପୀଠ, ନୟାଗଡ଼ ଜିଲ୍ଲାର ଲଡ଼ୁବାବାଙ୍କ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନେ ବଡ଼ ପରଦାରେ ସୋମନାଥ ମନ୍ଦିରର ସିଧାସଳଖ ପୂଜାର୍ଚ୍ଚନା ଦେଖିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ ମାସ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିଭିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାମଜୀ ଯୋଜନା 2005 ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ଓ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ କଲେ ଭତ୍ତା ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା

ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ପୁନଃ ଆରମ୍ଭ ହୋଇଛି। ଚଳିତ ମାସରେ 9 ଦିନ ଧରି ଗଣତି ମଣତି କାର୍ଯ୍ୟ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଗତମାସ 14 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100ରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି ଶେଷ ହୋଇଛି। ରତ୍ନ ଅଳଙ୍କାର ଗଣତି ସମୟରେ ଶ୍ରୀମନ୍ଦିରର ବଣିଆ ସେବକ, ରତ୍ନ ବିଶାରଦ ଏବଂ ଆର୍ବିଆଇର ଅଧିକାରୀମାନେ ଉପସ୍ଥିତ ଥିଲେ। ସିସିଟିଭି ମଧ୍ୟରେ ସମସ୍ତ ଗଣତି କାର୍ଯ୍ୟ କରାଯିବା ସହ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି କରାଯାଇଛି ବୋଲି ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନୂଆପଡ଼ା ଜିଲ୍ଲାର ଖରିଆର ପର୍ଯ୍ୟନ୍ତ ପ୍ରାୟ 70 କିଲୋମିଟର ଦୀର୍ଘ ରାସ୍ତାକୁ 4 ଲେନ୍ ବିଶିଷ୍ଟ କରାଯିବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ରାସ୍ତା ମଧ୍ୟରେ 5ଟି ମୁଖ୍ୟ ସେତୁ ଓ 15ଟି ଛୋଟ ସେତୁର ନିର୍ମାଣ କରାଯିବ। ରାସ୍ତା ନିର୍ମାଣ ପାଇଁ 640 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ସେତୁ ନିର୍ମାଣ ପାଇଁ 91 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ତେଲ ନଦୀ ଉପରେ ଥିବା ପୁରୁଣା ସେତୁର ମଧ୍ୟ ମରାମତି ଓ ନବୀକରଣ ହେବ। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ମଧ୍ୟରେ ଯୋଗାଯୋଗକୁ ତ୍ୱରିତ ଓ ସୁଗମ କରିବା ଲକ୍ଷ୍ୟ ନେଇ ଏହି ରାସ୍ତା ନିର୍ମାଣ କରାଯିବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଗମନାଗମନ ସୁବିଧା ହେବା ସହ କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ। ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିନିକିଆ କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଇଛି। 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାର ଭେଡେନ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଓ ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ 69ଟି ଅଭିଯୋଗର ଶୁଣାଣି କରାଯାଇ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 29ଟି ଅଭିଯୋଗର ଶୁଣାଣି କରି 3 ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 30,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୁରୀ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର କୃଷ୍ଣପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ 2ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ 2ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଅଭିଯୋଗର ଶୁଣାଣି କରି 5 ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 15,000 ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଆୟୋଜିତ ଶିବିରରେ ଜିଲ୍ଲାପାଳ ମଧୁମିତା ରଥ 19ଟି ସମସ୍ୟାର ତତ୍କାଳ ସମାଧାନ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଶୁଣାଣି କରି 29ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 21ଟି ଅଭିଯୋଗର ଶୁଣାଣି କରାଯାଇ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 6ଟି ଅଭିଯୋଗର ଶୁଣାଣି କରାଯାଇ ତତ୍କାଳ ସମାଧାନ କରାଯାଇଥିଲା। 4 ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ 57ଟି ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ଅମୃତ ପର୍ବ 1000 ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିବିଜି ରାମଜୀ ଆଇନ ଆସନ୍ତା ଜୁଲାଇ 1ରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ।
পুরী শ্রীমন্দির।

0: ଅଛନ୍ତି। ମନ୍ଦିରରେ ଥିବା 1666ଟି ସୁନା ଖଚିତ କଳସ ଏବଂ 14,200ଟି ଧ୍ୱଜ ଶତାବ୍ଦୀ ଶତାବ୍ଦୀ ଧରି ଶ୍ରଦ୍ଧା ଏବଂ କାରିଗରୀ କୌଶଳକୁ ପ୍ରତିଫଳନ କରିଆସୁଛି। ଭାରତର ତୀର୍ଥଯାତ୍ରାର ଏହା ଏକ ପ୍ରାଣକେନ୍ଦ୍ର। ମନ୍ଦିରକୁ ବାର୍ଷିକ 92-97 ଲକ୍ଷ ଭକ୍ତଙ୍କର ଆଗମନ ହୋଇଥାଏ। ଶ୍ରୀ ସୋମନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ବିଭିନ୍ନ ସାମାଜିକ ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସେଗୁଡ଼ିକ ମଧ୍ୟରେ ଶିକ୍ଷା ବିକାଶ ଓ ଦକ୍ଷତା ତାଲିମ, ମାଗଣା ଖାଦ୍ୟ ଯୋଗାଣ ଓ ଚିକିତ୍ସା ସହାୟତା, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ପାଇଁ ବିଭିନ୍ନ ପ୍ରକାର ଅଭିଯାନ, ମହିଳା ସଶକ୍ତିକରଣ ଓ ସ୍ଥାୟିତ୍ୱ ଦିଗରେ ମଧ୍ୟ ବହୁବିଧ ପଦକ୍ଷେପ ଅନ୍ତର୍ଭୁକ୍ତ। ଶତାବ୍ଦୀ ଶତାବ୍ଦୀ ଧରି ସୋମନାଥ ମନ୍ଦିର ଭାରତବାସୀଙ୍କର ଆସ୍ଥା, ବିଶ୍ୱାସ ଏବଂ ସ୍ଥାୟିତ୍ୱର ପ୍ରତୀକ ହୋଇ ରହିଆସିଛି।
1: ସୋମନାଥ ଅମୃତ ପର୍ବ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ନୀନା ସାହୁ।
2: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

0: ଯୁବଶ୍ରୀ ପୁରୁଷ ଆନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବାରିପଦାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ,
2: ଆମେ ମୟୂରଭଞ୍ଜ ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ବନେଇବା ପାଇଁ ଚାହୁଁଛୁ, ତେଣୁ ଏଠି 4 ୟୁଏଲ୍ବି ଥିଲା, ଏବେ ଆହୁରି ଆମେ 6 ନୂଆ ୟୁଏଲ୍ବି ତିଆରି କରିଛୁ। ତେଣୁ ନୂଆ ୟୁଏଲ୍ବି ର କାର୍ଯ୍ୟକ୍ରମ ଆରମ୍ଭ କରିବା, ନୂଆ କାମ ଆରମ୍ଭ କରିବା, ସେଗୁଡାକୁ ଆମେ ଡ୍ରେନେଜ ପାଇଁ ଆଉ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଏବଂ ରୋଡ୍ ପାଇଁ ମଧ୍ୟ ପଇସା ଦିଆହେଇଛି, ଏବଂ ଅଫିସ ଯୋଉଠି ଜାଗା ମିଳିଛି ସେଠି ଅଫିସ ବିଲ୍ଡିଂ ପାଇଁ ମଧ୍ୟ ଆମେ ପଇସା ଦେଇଛୁ। ତେଣୁ ନୂଆ ୟୁଏଲ୍ବି କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ତାଙ୍କ ସହିତ ଆଲୋଚନା କରାଗଲା, ଏବଂ ଯୋଉ ୟୁଏଲ୍ବି ଆମର ପୁରୁଣା ଅଛି ତାକୁ ଆମେ ଏଥର ସବୁଠୁ ଅଧିକ ବଜେଟ୍ରେ ପଇସା ଦିଆହେଇଛି। ମୋର ଡିପାର୍ଟମେଣ୍ଟକୁ କରିବା ସହିତ ସହିତ ତଳ ସ୍ତରକୁ ମଧ୍ୟ ଯାଇକି ମୁଁ ୟୁଏଲ୍ବି ସ୍ତରରେ ମଧ୍ୟ ରିଭ୍ୟୁ କରୁଛି। ଏବେ ଯାଇଥିଲି ସୋନପୁର, ଯାଇଥିଲି ସେଠି ରିଭ୍ୟୁ କଲି, ଅନୁଗୁଳ ଜିଲ୍ଲାରେ କଲି, ସେଇଭଳିଆ ଆଜି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଯୋଉ 4 ପୁରୁଣା ୟୁଏଲ୍ବି ଏବଂ 6 ନୂଆ ୟୁଏଲ୍ବି ର ମଧ୍ୟ ଆମେ ରିଭ୍ୟୁ କଲୁ, ଏବଂ ଆଗାମୀ ଦିନରେ ଯେତିକି ପଇସା ଆସୁଛି ତଳ ସ୍ତରରେ ତାକୁ ତ୍ୱରାନ୍ୱିତ ଗତିରେ କାମ ହେଲେ ଡେଭଲପମେଣ୍ଟଟା ଲୋକଙ୍କୁ ଦିଶିବ ଏବଂ ଲୋକ ତା ଲାଭବାନ ହେଇପାରିବ। ଯିଏ ଭୁଲ କରିବ ଯାହାକୁ ଆମେ ରିଭ୍ୟୁରେ ଧରିବୁ ତାକୁ ତା ଉପରେ ଆକ୍ସନ ନିଆଯିବ। ତେଣୁ ଆମେ ଚାହୁଁଛୁ ଜିଲ୍ଲାର ଡେଭଲପମେଣ୍ଟଟା ତ୍ୱରାନ୍ୱିତ ଗତିରେ ହଉ, ସେଭଳି ଭାବରେ ବାରିପଦାକୁ ମଧ୍ୟ ଆଗାମୀ ଦିନରେ ଆମେ ଏଇଟାକୁ ସୁରେଶ ସିଟି ବନେଇବୁ କରିବୁ, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟିର ଅନ୍ତର୍ଭୁକ୍ତ କରିବୁ। ତେଣୁ ଆଗାମୀ ଦିନରେ ଲୋକଙ୍କର କେମିତି ଯାହା ଯାହା ଆବଶ୍ୟକତା ଅଛି ତାକୁ ବି କେମିତି ମେଣ୍ଟା ଯାଇପାରିବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
0: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଯୁକ୍ତ 3 ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳ ସମ୍ପର୍କରେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି,
3: ଆକ୍ଚୁଆଲି ଆମର ଆଜି ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୟୁନିଭର୍ସିଟିର ଆଜି UG ପରୀକ୍ଷା ରେଜଲ୍ଟ ବାହାରିଲା। ତା ଦେହରେ ଆମର ଆକ୍ଚୁଆଲି ଆର୍ଟ୍ସ ସାଇନ୍ସ କମର୍ସ 3 ଫାକଲ୍ଟି ଯୋଉ ଅଛି, ଆର୍ଟ୍ସର 85.90%, ସାଇନ୍ସର 70.28%, କମର୍ସର 73.73%, ଓଭରଅଲ 81.59% ରେଜଲ୍ଟ ହେଇଛି। ଆର ବର୍ଷ ଅପେକ୍ଷା ଆର ବର୍ଷ 81.29% ହେଇଥିଲା, ଏ ବର୍ଷ ତାଠାରୁ ଟିକେ ଅଧିକ ଭଲ ହେଉଛି, ଏବଂ ଆର ବର୍ଷ ଆଉ ଚିନ୍ତା କରିବୁ ଆହୁରି ଅଧିକ ଭଲ ରେଜଲ୍ଟ ବାହାରିବ।
0: ସାନ୍ତାଳୀ ଭାଷାର ଲିପି ଅଲଚିକିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। କୁଳିଅଣା ବ୍ଲକର ଶୁଖୁଆପଡ଼ାରେ ଆୟୋଜିତ ଉତ୍ସବରେ ବକ୍ତାମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାରିପଦା ପୌରାଞ୍ଚଳରେ ପାଲବଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମାରକୀ କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସ୍ତା, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇ ସାନ୍ତାଳୀ ଭାଷାର ସୁରକ୍ଷା ଓ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ପାର୍ଥସାରଥୀ ମହାନ୍ତ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ମୋଟ 600 ନମ୍ବରରୁ 588 ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି। ବାରିପଦା ପୌରାଞ୍ଚଳର ମଧୁବନ ସାହି ବାସିନ୍ଦା ପାର୍ଥସାରଥୀଙ୍କ ବାପା ଗଣେଶ ମହାନ୍ତ ଜଣେ ପାଇପ୍ ମିସ୍ତ୍ରୀ ଓ ମା ସାବିତ୍ରୀ ମହାନ୍ତ ଆଶାକର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଛାତ୍ର ପାର୍ଥସାରଥୀଙ୍କ ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ ଛାତ୍ର ପାର୍ଥସାରଥୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି କୁଡ଼ମାଲି ସାଂସ୍କୃତିକ ସଂଘ ଏବଂ କଡ଼ମୀ ଶିକ୍ଷକ ମଞ୍ଚ ପକ୍ଷରୁ ଛାତ୍ର ପାର୍ଥସାରଥୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବାରିପଦାର ଶହୀଦ ସ୍ମୃତି ଭବନଠାରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଉତ୍ସବରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ଷା ଓ ଝଡ଼ତୋଫାନ ସମୟରେ ବିଦ୍ୟୁତ୍ କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରୁଥିବା କହିଥିଲେ। ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ବିଦ୍ୟୁତ୍ କର୍ମଚାରୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

0: ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶୁଣନ୍ତୁ, କାର୍ଯ୍ୟକ୍ରମ ଚାଷବାସ ଏହି ବିଜ୍ଞାପନ ପରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଯୁଗେ ଦାଦା ଜୁହାର ଜୁହାର ଜୁହାର ଜୁହାର ଜୁହାର
1: ଜୁହାର ରେ ମକାରୁ ଜୁହାର ଜୁହାର ଜୁହାର ବାବୁ ମକାରୁ
0: ହଁ ଦାଦା
1: ବଡ଼ା ଦିନ ହେଇଗଲା ବାବୁ
0: ହଇ
1: ତୋର ମୋର ଦେଖା ସାକ୍ଷାତ ନେଇଥି ବାବୁ ରେ ଚାଷବାସ ତୁ ବଡ଼ା ସୁନ୍ଦର କରି କରିଛୁ ତୁଇ ଯେନ୍ ପାଇପ୍ ଫଣେ ରଖିଛୁ ଇଲେକ୍ଟ୍ରିକ ମୋଟର ଗୋଟେ ଲଗେଇଛୁ ହେତି ସତୁନ ବାବୁ ତୁଇ ପାର ପାଇ ଯାଉଛୁ
0: ଯେ ଦାଦା ତୁହେ ପାର ପାଇବାର କଥା କହିଲୁ ସୁନା ନେ ମତର ଇଲେକ୍ଟ୍ରିକ ଖଣେ ବଡ଼ା ଖର୍ଚ୍ଚା ଲାଗୁଛେ ଦାଦା ଜାଣିଲୁ କି
1: ହଇ ରେ ବାବୁ ଏବେ ଯେନ୍ତା ଦରଦାମ ହେଲା ଚାଷ କରିକି ଘରେ ଇଲେକ୍ଟ୍ରିକ ଜଲା
0: ହଇ
1: ସବୁ ତ ଦର ବଢ଼ଲା ସେଥିଲାଗି ଇଲେକ୍ଟ୍ରିକ ଫୁଣି ବଢ଼ଲା
0: ଆର ଗୋଟେ କଥା କାହିଁଛେ ଦାଦା ଦେଖ ଗାଁ ତରେ ଅଛେ ମୋଟର ଲାଗିଛେ ଗାଁ ବାଗର ଲୋକେ କାଁ ବୋଲବୁ କହ
1: ହଇ
0: କିଏ ଗାଧି ଯାଉଛେ ଯାଉଛେ ସେ ସୁଇଚ ଖଣେ ମାରି ଦଉଛେ କିଏ ବୋଲଛେ ପାନ ଟିକେ ଦରକାର ଅଛେ ହେନ୍ତା ହେଇକରି ବୋଲଛ ଦାଦା ମୁଇଁ ବଡ଼ା ହଇରାଣ ହଉଛେ
1: ଦେଖ ରେ ବାବୁ ବିଲ୍ ଦେଲା ବେଳେ ତକେ ସୁନା କଷ୍ଟ ହଉଛେ ଅଲଗା ଲୋକ ଜାଣବାକେ ମାତର ବାବୁ ଇଲେକ୍ଟ୍ରିକ ବି ବେଲେ ବେଲେ ଭରସା ନେଇ
0: କରି ହୁଏ
1: ଏବେ ଯେନ୍ ଧୋକା ପବନ ହେଇଗଲା କେନ ତାର ତୁରା ଛିଡି ଗଲା କି ଯେନ୍ ବର୍ଷ ପେନ୍ ନେଇ ମାରୁଛି ଆମର ଇନ୍ଦ୍ରାବତୀ ଡ୍ୟାମ୍ ନେ କି ହୀରାକୁଦ ଡ୍ୟାମ୍ ନେ ପେନ୍ ସର୍ଟ ପଡ଼ିଲେ ଇଲେକ୍ଟ୍ରିକ ଫୁଣି ଖଣେ କମେଇ ଦଉଛନ୍
0: ଦଉଛ
1: ଅସଲ ତୁଇ ଖରା ମାସେ ଚାଷ କରିଥିବୁ କି ଅସଲ ପେନ୍ ବେଲକେ ଚାଷ କରିଥିବୁ ହେଲା ଆରୁ ସେତକି ବେଲେ ତାର ଛିଡି ଯିବା କି ଇଲେକ୍ଟ୍ରିକ ନେଇ ଆଇଲେ ମା ଭିଡ଼ର କଥା
0: କଥା
1: ବୁଝିଲୁ କି ତ ବାବୁ ଚାଷ ତ ଆମେ କରୁଛୁ
0: କରୁଛୁ
1: ଯେନ୍ତା କରି ଏକା କରମୁ ତାର ସବୁ ସମସ୍ୟାର ସମାଧାନ ଅଛି ମୁଇଁ ଗୋଟେ ଅଫିସ କୁଟକେ ଯାଇଥିଲି ବୋଲମୁ ଆମର କୃଷି ଅଫିସ କୁଟକେ ସେ କୃଷି ଅଫିସର ଆଜ୍ଞା ଗୋଟେ ନୂଆ କଥା ଗୋଟେ କହିଲେ ଏବେ ଗୋଟେ ସୋଲାର ପାୱାର ଗୋଟେ ଆଇଲା ପରେ
0: ସୋଲାର ବୋଲେ
1: ସୋଲାର ବୋଲେ ବାବୁ ସୌର ଶକ୍ତି ପରେ
0: ସୂର୍ଯ୍ୟ କିରଣ
1: ନେ ସେଟା ଗୋଟେ ପ୍ଲେଟ ଗୋଟେ ଦଉଛନ୍ ସେନୁ ତାର ଗୋଟେ ଆସୁଛେ ଆର ତୁ ମୋଟର ଚଲା କି ଲାଇଟ ବଲ୍ବ ଫୁଣି ଜଲା ହେଲା ସେନେ ସବୁ ହଉଛି
0: ବୋଲେ ବେଲ ଉଦଲା ବୋଲେ ଚାଲଲା ବୋଲ
1: ଚାଲଲା ବଡ଼ାର ଖୁସି କଥା ରେ ବାବୁ ମୋତେ ବୁଝାଲେ ବାବୁ ଦେଖ ତମର କ୍ଷେତେ ଖୁଟା ଗୋଟେ ଗାଣମୁ ପ୍ଲେଟ ଦୁଇଟା ଲଗାମୁ ହେଲା ଆର ସେ ତାର ଆସିକରି ତମର
0: ମୋଟର
1: ଚାଲବା କିଡ଼େ ସୁନ୍ଦର କଥା ସବୁବେଳେ ତ ଖରା ହେବା ସେ ସୂର୍ଯ୍ୟ ତ ଉଦବା ବୁଡ଼ବା ହେଲା ଯଦି ସେ ତାର ଶକ୍ତି କେ ଯଦି ଆମେ ବ୍ୟବହାର କରି କରି ଆମେ ଯଦି ମୋଟର ଟିକେ ଚଲେଇ ପାରମୁ ଆମେ ଯଦି ଘରେ ଲାଇଟ ଜଲେଇ ପାରମୁ କିଡ଼େ ସହଜ କଥା
0: ଏଇଟା ତିଆର କଥା ଦାଦା ଏଇଟା କହିଛନ୍ ଦାଦା ଯହିଁ ସମସ୍ୟା ତହିଁ ସମାଧାନ
1: ସମାଧାନ
0: ହଇ ଯେ ଜ୍ଞାନ କୁଶଲ କରିକି ଲଗାବାକେ ପଡ଼ବା
1: ହଁ
0: ହଇ
1: ଯେ ଆମର ଚାଷୀ ଭାଇମାନଙ୍କୁ ଆମେ ଅନୁରୋଧ କରମା ହେଲା କୃଷି ଅଫିସ ଯାଇକି ଯୋଗାଯୋଗ କଲେ ସେମାନେ ବାଟ ବତାବେ କେନ୍କେ ଗଲେ ତାଙ୍କର କ୍ଷେତେ ତାଙ୍କର ଘରେ ସୌର ଶକ୍ତି ନେ ସେମାନେ ବିଦ୍ୟୁତ ପାଇପାରବେ ବୁଝିଲୁ କି ଯେ ତୁଇ ଫୁଣି ଯିବୁ ବାବୁ
0: ଯିବି ନା ଦାଦା
1: ଯେ ବାବୁ ତୋର ମୋର ଏନ୍ତା କଥାବାର୍ତ୍ତା ହେଲା ଭିତରେ ବୋଲୁ ହେଲା ଆମର ଶିଳ୍ପୀ ନେଇକେ ପ୍ରତାପ ଚନ୍ଦ୍ର ଦାସ ଆର ତାଙ୍କର ଦଲବଲ ଖେଟିଲେ ତ ଗୀତ ପଦେ ଶୁଣୁ
0: ଶୁଣୁ।

0: ପୋକା ମାନେ କୋଉଠି ବୁଲୁଥିସ, ତମେ କାଣ କର ନା ଗୁଡ଼ ପାଣି ଟିକେ ପକେଇଦବ, ଗୋଟେ ଦିନ ଛାଡ଼ିଦବ, ହେନେ ମାଛି ବସବା, ମାଛି ମାନେ ହଗବା, ସେନେ ଅଣ୍ଡା ହବା, ତାକେ ଢାବି ଦବ, ଢାବି ଦେଇ ସାରିଲା ପରେ ଦେଖବ ସାତ ଦିନ ପରେ କାଢ଼ିଲା ପରେ କେନ୍ତା ହୁଡ଼ୁମିଲିଆ ଆଡ଼ିକି ମୀରା ମାନେ ହେଇଯାଇଥିବେ, ହେଟା ମାନେ ଖାଇଲେ ତମେ କାଣା ଦେଖ କୁକୁଡ଼ା ମାନେ ଝୋପ ଝୋପ ପଡ଼ସନ୍, ସେଟା କାଣା ଦୁଇଟା ଜାଗାରେ କରିଥିବ, ସାତ ଦିନ ଗଲା ପରେ ଆର୍ ଗୋଟେ ଜାଗାରେ ବଦଳେଇ ଦବ, ଆର୍ କାନେ କରିଦେଇଥିବ, ନାଇଁ ତ ତମେ କାଣା କରବ ଇ ଯେନ୍ ଢେକୁନ୍ ଜାଣିଥିବ ତମେ, ଢେକୁନ୍ ଢେକୁନ୍ ମାନେ କାଣ କରବ, ଢେକୁନ୍ ମାଟି ଟିକେ ଆଣବ, ଆଠ ଦଶଟା ହାଣ୍ଡି ହଉ ଚିଟିଣ ହଉ କାଁ କାଁଟା ମନେକରି ପାଣି ଟିକେ ଛିଟିକରି ଢେକୁନ୍ ମାଟି ଟିକେ ପକେଇ ଦେଇଥିବ, ଆର୍ ଆଠ ଦଶଟା କରିଦେଇଥିବ, ଢାବି ଦେଇଥିବ, ଦେଖବ ସାତ ଆଠ ଦିନ ପରେ ଗୋଟେ ଗୋଟେ ଖୋଲିଲା ବେଳକୁ ଭିତରେ ଢେକୁନ୍ ମାନେ ଭର୍ତ୍ତି ହେଇଯାଇଥିବେ, ସେଟା ମାନେ ଗୋଟେ ଗୋଟେ ବାହାର କରୁଥିବ, ଆର୍ ଟିକେ ଢେକୁନ୍ ଦେଉଥିବ, ଏମିତି ଆଠ ଦଶଟା ହାଣ୍ଡି କରିଦେଇଥିବ ବୋଲେ ଗୋଟେ ସରୁ ସରୁ ଆର୍ ଗୋଟେ ଆର୍ ଗୋଟେ ସରୁ ସାତ ଦିନ ପରେ ଆର୍ ପ୍ରଥମକେ ପଳେଇ ଆସିବ, ଆର୍ ଥରେ ସେନେ ଢେକୁନ୍ ହେଇଯାଇଥିବ, ଖାଇବାକେ ମାନେ ଅଭାବ ନାହିଁ ରେ କୁକୁଡ଼ା ମାନକେ, ଏଇଟା ଗୋଟେ ସୁବିଧା ହେବା ଖାଦ୍ୟ କାଜେ, ଆର୍ କାଣା ତମେ ଗାଧି ଯାଉଛ ବନ୍ଧକେ, ବନ୍ଧକେ ଗାଧି ଗଲା ବେଳେ ସେଟା ଜଗଲ ମିଳିଛି, ଜଗଲ ଜଗଲ ବେଲେ ଜାଣିଛ, ସେ ଜଗଲ ମାନକେ ତମେ କାଣା କରବ ଆଣିକିରି କାଟି କାଟିକିରି ଟିକେ ଟିକେ ଦେଇଦେବ, ଦେଖବ କେନ୍ତା ସୁନ୍ଦର କରି ଖାସନ୍ ହେମାନେ, ହେଟା ମାନକେ ନାଇଁ ବୁଝିପାର, ଆର୍ ତମର ଘରେ ମଣ୍ଡିଆ ହଉ ଧାନ ହଉ ଯାହାଟା ଅଛି ବୁଣି ଦେବ, ବୁଣି ଦେଇକିରି କାଣ କରବ ନା ସେନେ କୁକୁଡ଼ା ମାନକେ ଗୋଟେ ଶବତ କରବ, ଠାଣ ଠାଣ କରିକି ଖୁରି ହଉ ଗିନା ହଉ ବଜେଇ ଦେଲେ ସେମାନେ ଚାଉଳ ଦୁଇଟା ଫିଙ୍ଗି ଦେଲେ ସେମାନେ ଆସିବେ ପାଖେ ପାଖେ, ତମେ ଦେଖିଥିବ ଚାଉଳ ଯେତେବେଳେ ଲିଚୁଛନ୍ ଗୁଲାତି କୁକୁଡ଼ା ମାନେ ପାଖେ ପାଖେ ହେସନ୍, କାହିଁକି ସେ ଶବତକେ ଭାଗି ଆସନ୍, ସେଟା ଆର୍ ଗୋଟେ ସୁବିଧା କାଣା ତାନା ଭୟଙ୍କା ଖାଇବା ଠାନୁ ତମେ ମୁକ୍ତି ପାଇଯିବ, ବର୍ଷା ଦିନେ କାଣା ହେଇଛି ଭୟଙ୍କା ବେଶୀ ବେଟି ନେଇଛ, ଭୟଙ୍କା ବୋଲେ ବୁଝ ବିଲେଇ ମାନେ ଥିସନ୍ ନା ଆଉ କୁଲିଆ, ତ ସେଥିଲାଗି ଶବତ କରିଦେଉଥିବ ମଝି ମଝି ବେଲେ କୁକୁଡ଼ା ମାନେ ଭାଗି ଆସୁଥିବେ, ତମେ ଧାନ ଦିଅ କି ନାଇଁ ଦିଅ ଭାଗି ଆସୁଥିବ।
1: ତ ଆଜ୍ଞା ବହୁତ ସୁନ୍ଦର ଭାବରେ ଆପଣ ବୁଝେଇ ଦେଲେ ଯେ କେନ୍ତା କରି ଦେଶୀ କୁକୁଡ଼ା ପାଳନ କରବ, କେନ୍ତା କରି ଘର ବନେଇବ, କେନ୍ତା କରି ତାର ଖାଇବାକେ ଦେବ, ଆଉ କେତେ ଅଣ୍ଡା ଦେଶୀ ସେ ବିଷୟରେ ବହୁତ ସୁନ୍ଦର କରି ଆପଣ ବୁଝେଇ ଦେଲେ ଆଜ୍ଞା। ହେଲେ ଗୋଟେ କଥା କହନ, ଆମର ଯେନ୍ ମାନେ ଦେଶୀ କୁକୁଡ଼ା ପାଳନ କରୁଛନ୍, ସେମାନେ ଭାବୁଛନ୍ ଯେ ତାଙ୍କ କୁକୁଡ଼ାର ଓଜନ ନେଇ ବଢେ ବୋଲି, ଆଉ ଓଜନ ନେଇ ବଢିଲେ ଆଜିର ଦିନେ କୁକୁଡ଼ା ବିକ୍ରି ବି ନେଇ ଯାଏ ଆଜ୍ଞା। ତ ଇନେ ଗୋଟେ କଥା କହନ ଆଜ୍ଞା, ଯେ ଆମର ଯେନ୍ ଶ୍ରୋତା ବନ୍ଧୁ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍, ଯେନ୍ ମାନେ ଦେଶୀ କୁକୁଡ଼ା ପାଳନ କରୁଛନ୍, ଆଉ ବ୍ୟବସାୟିକ ଭିତ୍ତିରେ ଦେଶୀ କୁକୁଡ଼ା ପାଳନ କରିବା ଲାଗି ସେମାନେ ଚାହୁଁଛନ୍, ସେମାନେ କାଣା କଲେ ତାଙ୍କର କୁକୁଡ଼ାର ଓଜନ ବଢିପାରବା ଆଜ୍ଞା?
0: ଆମର ଦେଶୀ କୁକୁଡ଼ା ମାନେ ଛୋଟ ଛୋଟ ଅଛନ୍, ସେଥିଲାଗି ଅସଲ କଥା ହେଲା ବିକ୍ରି କଲା ବେଳକୁ କମ୍ ପଇସା ପାଏସନ୍, ଗୋଟେ କାମ କରବ ବଜାରରେ ଆଜିକାଲି ବନରାଜ ମିଳୁଛେ, ଗିରିରାଜ ମିଳୁଛେ
1: ଆଜ୍ଞା,
0: ଏନ୍ତା କୁକୁଡ଼ା ମାନେ ମିଳୁଛେ, ଗୋଟେ ଗୋଟେକର ଦାମ 30 ଟଙ୍କା କି 25 ଟଙ୍କା ଏମିତି ହେସି, ଛୋଟଟା ମାନେ ଆରୁ ବଡ଼ଟା ମାନେ ଆସିଲେ 50 ଟଙ୍କା ହେସି, ଗଞ୍ଜା ଗୋଟେ ଗୋଟେ ଆଣବ, ଗଞ୍ଜା ଆଣିଲେ କାଣା ତାର ସାଙ୍ଗେ ମିଶିକରି ଯେନ୍ ଅଣ୍ଡାଟା ବାହାରବା ସେନ୍ ଛୁଆଟା ବାହାରବା ସେଟା ବଢିଯିବା, ସେଟା ବଢିଗଲେ ତମେ କାଁ କରବ ନା ମାଈ ମନକେ ରଖିଦବ, ଗଞ୍ଜା ମନକେ ବିକିଦବ, 20ଟା ମାଈ କାଜେ ଗୋଟେ ଗଞ୍ଜା ବି ଯଥେଷ୍ଟ, ତେଣୁ ଚଳିଯିବା, ତମେ ଗୋଟେ ଦୁଇଟା ଗଞ୍ଜା ରଖିଦେଲେ ତମେ ଦେଖବ ଗୋଟେ ଦୁଇଟା ମାଈ ଠାନୁ ଯେନ୍ ଅଣ୍ଡା ବାହାରବା ଦେଖବ ଗୋଲ ଗୋଲ ହେଇକି ଲାଲ ଲାଲ ହେଇକି ଅଣ୍ଡା ମାନେ ବାହାରସି, ଆର୍ ସେଟା ଓଜନ ବେଶୀ, ଆରୁ ସେ ଅଣ୍ଡା ମାନେ ଦାମ ବି ବେଶୀ, ଆର୍ ସେଦିନ ଯେନ୍ ଛୁଆଟା ବାହାରବା ସେଟା ବଢିଯିବା, ଆର୍ ଯେନ୍ ଖାଦ୍ୟ କହିଲି ସେଟା ଦେଇଦେଲେ ତ ଧପ ଧପ ବଢିଯିବା, ତେଣୁକରି ଗଞ୍ଜା ବଦଳେଇବ, ଗଞ୍ଜା ବଦଳେଇଲେ କୁକୁଡ଼ାର ଓଜନ ବଢିଯିବା।
1: ଆଉ କିଛି କରିବାକୁ ପଡ଼ବା କି ଆଜ୍ଞା?
0: ଆଉ କିଛି ବେଲେ ଗୋଟେ ଗୋଟେ ଅଛନ୍, ଆଜିକାଲି ଲୋକ ଆଗ୍ରହ ହଉଛନ୍, ସେ ଲଢେଇ ଗଞ୍ଜା ମାନେ ଲମ୍ବା ଲମ୍ବା ଗୋଡ଼ ହେଇକିରି ବଡ଼ ବଡ଼ ଚୁଳି ହେଇକିରି ଲଢେଇ ଗଞ୍ଜା ମାନେ ବିକ୍ସନ୍, ହେ ଗୋଟେ ଗୋଟେ ଗଞ୍ଜାର ଦାମ 2,500-3,000 ପନ୍ତେ ବି ବିକି ଦେସନ୍, ସେ ଲଢେଇ ଗଞ୍ଜାର ଗଞ୍ଜା ଗୋଟେ ଯଦି ଆଣିପାରବ ସେଟା ମାନେ ମିଳିଛି କେନେ ନା ରାୟଗଡ଼ା ପାର୍ବତପୁର ତେଲୁଗୁ ଏରିଆ ମାନଙ୍କରେ ମିଳିଛି, ଭବାନୀପାଟଣାରେ ବିକ୍ରି ହେଉଛେ ମୁଇଁ ଦେଖିଲି, ତ ସେମିତି ଗଞ୍ଜା ଗୋଟେ ନେଲେ ତମେ ଦେଖ ଏକଦମ ଲମ୍ବା ଲମ୍ବା ଗୋଡ଼ ହେଇକି ତମେ ଦେଖିଥିବ ତାକୁ ଅସିଲି ବୋଲି କହସନ୍, ତେଣୁ ସେ ଗଞ୍ଜାକେ ନେଇକିରି ତମେ ଲଢେଇ ପାଇଁ ବ୍ୟବହାର କରିବ, ନବରଙ୍ଗପୁରରେ ପ୍ରତି ହାଟରେ ଲଢେଇ ହେସି, ଜୁଆ ଖେଳିଲା ବାଗି ଲଢେଇ କରସନ୍, ସେ ଗଞ୍ଜାର ଦାମ ମାନେ ବେଶୀ, ସେ ଗଞ୍ଜା ଗୋଟେ ଆଣିକି ରଖିଦେଲେ ତ ବଢିଗଲା ନା ଜୋରଦାର।
1: ତ ଆଜ୍ଞା ଇନେ ତ ସୁନ୍ଦର ଭାବରେ ବୁଝେଇ ଦେଲେ ଯେ କୁକୁଡ଼ାର ଓଜନ କେନ୍ତା ବଢ଼ବା ବୋଲିକିରି, ତ ଆଜ୍ଞା ଇନେ ଗୋଟେ କଥା କହନ, ଆମର ତ ଦେଶୀ କୁକୁଡ଼ା ଗୋଟେ ମୁଖ୍ୟ ସମସ୍ୟା ହେଲା ଯେ ଭିନ୍ନ ଭିନ୍ନ ପ୍ରକାର ରୋଗ ହେସି, ଆଉ ଏ ରୋଗ ହେବା ଦ୍ୱାରା ଆମର କୁକୁଡ଼ା ମାନେ ମରିଯାଏସନ୍, ଆଉ ମଡ୍ଡି ବି ଆଇସି ଆପଣ ତ ଜାଣିଥିବେ, ତ ଏସବୁ ରୋଗରୁ ଆମେ ରକ୍ଷା କରିବା ଲାଗି ତାର ପ୍ରତିକାର କାଣ କରମା ଆଜ୍ଞା?
0: ଏଇଟା ସବୁଠାରୁ ଅସଲ କଥା, କାହିଁକି କୁକୁଡ଼ା ପୋଷ ମାତ୍ର ଝୁମେଇକିରି ମର୍ଡି ଲାଗିଲେ ସବୁ ପର୍ଛା 20ଟା ଥିଲେ ପୁଣି ଗୋଟେ ଦିନ ଦୁଇ ଦିନ ମରିଯାଏସନ୍
1: ଆଜ୍ଞା,
0: ସେଥିଲାଗି ବଡ଼ା ଗୁଲଗୁଲା ଆସନ୍ ଲୋକମାନେ, ତ ସେଥିଲାଗି କାଣ କରବ କୁକୁଡ଼ା ମାନଙ୍କର ବେଶୀ ହେଉଛି ଗୋଟେ ମର୍ଡି, ଗୋଟେ ଉକୁଣି, ଆର ଗୋଟେ ବସନ୍ତ, ଆର ଗୋଟେ କୁର୍ମି ହେସି, ଏଇ ଚାରିଟା ବେମାର ବେଶୀ କରି କୁକୁଡ଼ା ମାନକେ ହେସି, ଆର୍ ଏଇ ଶୀତ ଦିନ ମାନ ତ ଘୁମା ରୋଗ ଯେନ୍ ହେସି ସେଟା ଥଣ୍ଡାକେ ମରିଯାଏସନ୍, ତ ଇ ଯେନ୍ ଜିନିଷଟା ମର୍ଡି କାଜେ କାଣା କରବ, ମର୍ଡି କାଜେ ସତ କଥା କହିବାକୁ ଗଲେ ମର୍ଡି ହେଲା ଚୁନ ବାଗିରି ଝାଡା ହେଲା ବେଲେ ସେ କୁକୁଡ଼ା ନାଇଁ ବଞ୍ଚେ, ଆର୍ ସେଟାକେ ନେଇକି ଜଲ୍ଦି ଜଲ୍ଦି ବଜାରରେ ବିକି ଦବ, ଆର୍ ଯଦି ମର୍ଡିକେ ବଞ୍ଚାଇବାକୁ ଅଛେ 2 ମାସ ପରେ ଭଲ ଥିବା, 2 ମାସ ହେଇଗଲା କୁକୁଡ଼ା ଛୁଆକେ ବେଲେ ଗୋଟେ ଇଞ୍ଜେକ୍ସନ୍ ମିଳିଛି R2B ବୋଲି ମର୍ଡି ଇଞ୍ଜେକ୍ସନ୍ ବୋଲିକିରି, ସେ ଇଞ୍ଜେକ୍ସନ୍ ମାନେ ବଜାରରେ ମିଳିଛି, ସେ 140 ଟଙ୍କା ଦେଇକିରି ତମେ ଯଦି ଇଞ୍ଜେକ୍ସନ୍ ଫୋଡ଼ି ଦବ ସେ ଗାଁ ଗହଳିରେ LIV ମାନେ ଜାଣିଛନ୍, ଲୋକମାନେ ବି ଆଜିକାଲି ବହୁତ ଜାଣିଲେନ, ସେଟାକେ ନେଇକରି ଆପଣ ଇଞ୍ଜେକ୍ସନ୍ ଯଦି ଦେଇପାରବେ, ଆରୁ ମୋର ପାଖେ ଆସିଲେ ପୁଣି ମୁଁ ବତେଇ ଦେବି କେନ୍ତା କରି ଇଞ୍ଜେକ୍ସନ୍ ଦେସନ୍।

0: ସେଟାକେ ନେଇକରି ଇଞ୍ଜେକ୍ସନ୍ ଦେଇଦେଲେ ସେମାନେ ନାଇଁ ମରନ୍ନା, ବରଷକେ ଗୋଟେ ଥର ଦେବାକୁ ପଡ଼ୁଛି, ନହେଲେ ଦୁଇ ତିନି ବର୍ଷ ବି ବଞ୍ଚି ଯାଇସନ୍ ଗୋଟେ ଥର ଦେଲେ, ସେଟା ନାଇଁ ମରନ୍ନା ମର୍ଡି। ଆର୍ ମର୍ଡି ହେଲେ ଆର୍ କିଛି ଉପାୟ ନେନା। ଆର୍ ଗୋଟେ ଅସଲ କଥା ରହିଲା କୁକୁଡ଼ା ଆଉ କେନ୍, ମୁଇଁ ଯାଉଥିଲି ଯେ ଗାଁ ଗହଳିକି ଯାହାର ଘରେ ହାତ ମୁଣ୍ଡ କାନ ପାଖେ ହାତ ଦେଇଥିବା ତାର ଘରେ କୁକୁଡ଼ା ଅଛି ବୋଲି ମୁଇଁ ଜାଣି ଦେଉଥାଏ। ରାତି ଯଦି ପଡ଼ିଶା ଘରେ ହେଇଥିବା ବେଲେ ମାଡ଼ ଧରଲା ବୋଲି ଭାବୁଥିବ, ଦେଖିଲା ବେଳକୁ କୁକୁଡ଼ା ଉକୁଣିକା ସେ ଶୋଇ ନେଇ ପାରନ୍। ତ ସେ କୁକୁଡ଼ା ଉକୁଣିକା ଯେ କାଣ ଅଛେ, ଗୋଟେ ଦଶ ଟଙ୍କା ଦେଲେ ଗୋଟେ ପକେଟ ଅଛେ, ତା ଛାର ଖଣ୍ଡେ ମିଶେଇକି ଲଗେଇ ଦେଲେ ଆର ସେ କୁକୁଡ଼ା ଉକୁଣି ମାନେ ପର୍ଚା କିଛି ଆର ନାଇଁ ରହନ୍ନା। ଆର ଗୋଟେ ହେଲା ବସନ୍ତ, ବସନ୍ତ ହେଲେ ଦେଖ ନାକ ପାଖେ କାନ ପାଖେ ଆଖି ପାଖେ ଠୋପ ଠୋପ ହେଇଯାଇସି, କୁକୁଡ଼ା ଖାଇ ନେଇ ପାରେ, କିନ୍ତୁ ନାକ ପାଖେ ହେଇଗଲା ବେଲେ ନିଶା ନାଇଁ ବି ଛଟ ପଡ଼ସନ୍। ହେଟା କାଁ କରିବ ତମେ ନା, ସେଟା ମିର୍ଚା ମଲମ ମିଳିଛି ନା, ଆଖିଟି ଆମେ ଯେନ୍ ପକେଇସୁ ସେ ମିର୍ଚା ମଲମ କେ ନେଇକିରି ତମେ ଯେନ୍ଠାନେ ଅଛେ ତା ଉପରେ ଉପରେ ଲଗେଇଦବ, ନାକ ପାଖେ ବେଶୀ ଟିକେ ଲଗେଇଦବ, ଯେନ୍ତା ନିଶ୍ୱାସ ନେଇ ପାର୍ବା। ଆର ଗୋଟେ ଔଷଧ ଅଛି ଦଶ ଟଙ୍କା ଦେଲେ ମିଳିଛି ବଜାରରେ, ସେ ଔଷଧକେ ପିଏଇ ଦେଲେ ଆ କୁକୁଡ଼ା ବସନ୍ତ ନାଇଁ ହେନା, ହାଇରେ ରହିଲ।
1: ଆଜ୍ଞା,
0: ଆଉ ବସନ୍ତ ଭ୍ୟାକ୍ସିନ୍ ବି ମିଳିଛି, ଇଞ୍ଜେକ୍ସନ୍ ମିଳିଛି, ତାଙ୍କର ଯଦି ଡିପାର୍ଟମେଣ୍ଟ ଦେଶୀ ହେଟା ଏଟା ଯଦି ମିଳିବା ବୋଲେ ଯାଇକି ଦେଲେ ହେଇଯାଇଛି। ଆର ଗୋଟେ ହେଲା କୁର୍ମି, ଗୋଟେ ଅଛି କୁର୍ମି, ଦୁଇ ମାସ ହେଇଗଲା କୁକୁଡ଼ା ଛୁଆକେ ବେଲେ ସେ ଔଷଧ ନେଇକିରି ଦଶ ବୁନ୍ଦା କି କୋଡ଼ିଏ ବୁନ୍ଦା ଯଦି ଖୁଆଇ ଦେବ କିର୍ମି କାଜେ ବେଲେ କିର୍ମିରେ ନାଇଁ ମରନ୍, ଆର ଝୋପ ଝୋପ ପଡ଼ସନ୍, ଏମିତି ରକମର କଥା ଅଛି। ଆର କୁର୍ମି ବରଷକେ ତିନି ଥର କି ଦୁଇ ଥର ଦେଇ ଦେବ ଗଲା।
1: ତ ଆଜ୍ଞା, ବହୁତ ସୁନ୍ଦର ଭାବରେ ଆପଣ କେନ୍ତା କରି କୁକୁଡ଼ାକେ ରୋଗ ହେଲେ ତାର କେନ୍ତା କରି ତାକେ ଯତ୍ନେଇ ପାରିବେ ସେ ବିଷୟରେ କହିଲେ। ଆଜ୍ଞା, ଆପଣଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ଅଛି, ଆପଣ ସରକାରୀ ଚାକିରି କରୁଥିଲେ। ଆଜ୍ଞା, ଆପଣ ହେଉଛନ୍ତି ଜଣେ ଅବସରପ୍ରାପ୍ତ ପ୍ରାଣୀ ଅଧିକାରୀ, ଆଉ ବର୍ତ୍ତମାନ ବି ଆପଣ ପ୍ରାଣୀ ସେବାରେ ଅଛନ୍, ଚିକିତ୍ସାରେ ଅଛନ୍। ତ ଆଜ୍ଞା, ଗୋଟେ କଥା କହନ୍, ଯେ ଯେତେବେଳେ ଜଣେ କୁକୁଡ଼ା ଯିଏ ପାଳନ କରିଛେ କିମ୍ବା ଅନ୍ୟାନ୍ୟ ପ୍ରାଣୀ ପାଳନ କରିଛି, ଯଦି ତାର କିଛି ଅସୁବିଧା ହେଲା, ଯଦି ଆପଣ ସହିତ ଯୋଗାଯୋଗ କରିବା ଲାଗି ଚାହିଁଲେ କେନ୍ତା କରି ଯୋଗାଯୋଗ କରିପାରିବ?
0: କହିଲେ ଏଇଟା ହେଉଛି ପ୍ରକୃତ କଥା, ଲୋକମାନେ ବେଶୀ ଫୋନରେ ପଚାରେସନ୍ ମୋତେ, ଆରୁ ଆସନ୍ ମୋର ପାଖେ। ଆମର ଘର ହେଉଛି ଭବାନୀପାଟଣା ପୁର୍ଣ୍ଣାପଡ଼ା ପୋଷ୍ଟ ଅଫିସ ସାମ୍ନା।
1: ଆଜ୍ଞା,
0: ସେନେ ମୁଇଁ କ୍ଲିନିଂ ଗୋଟେ କରିଛେ, ସେନେ ଯିଏ ଆସିଲେ ବି ତାକେ ସାହାଯ୍ୟ କରିଛେ, ପଇସା ପତ୍ର ନେବାର ନାହିଁ, କେନ୍ କେନ୍ ଔଷଧ ଦରକାର ସେଟା ବି ବତେଇ ଦେସି, ଆର ଔଷଧ ବି ହେନେ ମିଳିଛି ନା, ଶସ୍ତାରେ ବି ଔଷଧ ମାନେ ଦେଇଦେସି, ଆର ସେମାନଙ୍କୁ ବୁଝେଇ ଦେସି କେନ୍ତା କରି ପାଳବେ। ଆପଣ ମାନେ ଜାଣିବା ହେଲେ ଫୋନ ନମ୍ବର ବି ରଖିପାରନ୍, 9437400066, 3020 ମନେ ରଖିଥିବେ ବୋଲେ ମତେ ଫୋନ କରିକି ପଚାରିଲେ ମୁଇଁ କହିଦେସି।
1: ତ ଆଜ୍ଞା, ବହୁତ ସୁନ୍ଦର କଥା କହିଲେ, ଯେ ଆପଣ ଦୀର୍ଘ ବର୍ଷ ହେଲା ଆପଣ ଜଣେ ପ୍ରାଣୀ ଚିକିତ୍ସକ ହେଇକିରି ଅଛନ୍, ଆଉ ସରକାରୀ ଚାକିରିରେ ବି ଥିଲା ବେଳକୁ ଆପଣ ପ୍ରାଣୀ ଚିକିତ୍ସା କରୁଥିଲେ, ବର୍ତ୍ତମାନ ଅବସର ନେଲା ପରେ ବି ଆପଣ ପ୍ରାଣୀ ଚିକିତ୍ସା କରୁଛନ୍। ଆଜ୍ଞା, ତ କାର୍ଯ୍ୟକ୍ରମ ଶେଷ କରିବା ଆଗରୁ ଆଜ୍ଞା, ଆପଣ ଯେନ୍ ଶ୍ରୋତା ବନ୍ଧୁମାନେ ଶୁଣୁଛନ୍, ତାଙ୍କୁ କିଛି ଗୋଟେ ଆପଣ ବାର୍ତ୍ତା ଦିଅ ନାହିଁ?
0: ଗୀତ ଆକାରରେ ମୋତେ ମନେ ପଡ଼ୁଛେ, ମୁଇଁ କହିଦେଉଛେ, କୁକୁଡ଼ା ବିଷୟରେ ହଉ, ଘରେ ବସି କରି କୁକୁଡ଼ା ଚାଷ, ଗଣିବୁ ପଇସା ମାସକୁ ମାସ, ବିକିବୁ କୁକୁଡ଼ା ଦିନକେ ଗୋଟେ, ବାନ୍ଧିବୁ ମେଲଛା ମାସକେ ପଟେ, ଘରେ ବସି କରି କରିବୁ ମଜା, ଖାଉଥିବୁ ନୀତି କୁକୁଡ଼ା ଭଜା।
1: କେଡ଼େ ସୁନ୍ଦର କଥା ଗୋଟେ କହିଲେ ଆଜ୍ଞା, ଆଉ ନିଶ୍ଚିତ ଭାବରେ ଆପଣଙ୍କ କଥା ଆମର ଶ୍ରୋତା ବନ୍ଧୁମାନେ ଶୁଣୁଛନ୍, ଆପଣ ଜଣେ କବି ବି ଏକାଧାରରେ ଜଣେ ସାହିତ୍ୟିକ ବି, ତ ବହୁତ ଖୁସି ଲାଗିଲା ଆଜ୍ଞା ଆପଣ ସହିତ ଆମେ ସାକ୍ଷାତ କରିକରି। ଆଶା କରୁଛୁ ଆପଣ ଯେନ୍ ଦେଶୀ କୁକୁଡ଼ା ପାଳନ ବିଷୟରେ କହିଲେ, ଆମର ଶ୍ରୋତା ବନ୍ଧୁମାନେ ଆପଣଙ୍କର କଥା ଶୁଣିଲେ, ଆମେ ନିଶ୍ଚିତ ଭାବରେ ଆଶା କର୍ମା ଆପଣଙ୍କ ହିସାବରେ ଯଦି ସେମାନେ ତାଙ୍କର କୁକୁଡ଼ାକେ ପାଳନ କରିବେ, ଆପଣ ଯେନ୍ତା କହିଲେ ସେନ୍ତା ହିସାବରେ ଘର କରିବେ, ସେନ୍ତା ହିସାବରେ ଖାଦ୍ୟ ଦେବେ, ଆଉ ସେନ୍ତା ହିସାବରେ ଯଦି ତାଙ୍କ ରୋଗକେ ନିରାକରଣ କରିବେ, ନିଶ୍ଚିତ ଭାବରେ ତାଙ୍କର ଦେଶୀ କୁକୁଡ଼ା ଠିକ ହିସାବରେ ବଞ୍ଚବା, ଆଉ ସେମାନେ ଆର୍ଥିକ ଲାଭବାନ ହେଇପାରିବେ। ଆଜ୍ଞା, ତ ଯା ହଉ ପ୍ରଧାନ ଆଜ୍ଞା, ଆଜି ଆମର ବୈଠକକେ ଆସିଲେ, ସେଥିଲାଗି ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ, ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର। ଆଜ୍ଞା,
0: ଜୁହାର ଜୁହାର।
2: ଇଟା ବି ଶୁଣିଲି ଦାଦା,
1: ଶୁଣିଲୁ ତ ବାବୁ, ମାତ୍ର ସମିଆ ବାଟ ନେଇ ଦେଖବାର, ସମିଆ ହେଇଗଲା, ବୈଠକ ଶେଷ କରିବାକୁ ପଡ଼ବା। ତ ବୈଠକ ଶେଷ କରବାର ଆଗନୁନ୍, ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ ଦଦା କକା ମା ଭଉଣୀ ମାନକେ, ମୁଇଁ ଯୁଗେ ଦଦା
2: ଆର ମକାର ଦଦାର
1: ଜୁହାର।

ପର୍ବମାନୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣନ୍ତୁ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ବର୍ଷ ଦେବସ୍ନାନ ପୂର୍ଣ୍ଣିମା 29 ଜୁନ୍ 2026 ପଡ଼ିବ ଏବଂ ଏଥର ଯେହେତୁ ଯୋଡ଼ା ଜ୍ୟେଷ୍ଠ ପଡ଼ୁଛି ତେଣୁ ସେଥିପାଇଁ ଏ ବର୍ଷ ନେତ୍ରୋତ୍ସବ ବା ନବଯୌବନ ଦର୍ଶନ 14 ଜୁଲାଇରେ ପଡ଼ିବ ଏବଂ ଉଭାଯାତ୍ରା ଅଛି 15 ତାରିଖ ଦିନ ଯେଉଁଦିନ କି ରଥ ଆଜ୍ଞାମାଳ ବିଜେ ହେବ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ହେବ 16 ଜୁଲାଇରେ ତାପରେ ହେରା ପଞ୍ଚମୀ ଦକ୍ଷିଣ ମୋଡ଼ ସନ୍ଧ୍ୟା ଦର୍ଶନ ହେଇ ବାହୁଡ଼ା ଯାତ୍ରା ଚଳିତ ବର୍ଷ 24 ଜୁଲାଇରେ ଅନୁଷ୍ଠିତ ହେବାକୁ ଯାଉଛି ତା ପରବର୍ତ୍ତୀ ଦିନ ଅର୍ଥାତ୍ 25 ଜୁଲାଇରେ ସୁନାବେଶ 26 ଜୁଲାଇରେ ଅଧରପଣା ଏବଂ 27 ଜୁଲାଇ 2026 ନୀଳାଦ୍ରି ବିଜେ ସହିତ ଚଳିତ ବର୍ଷର ଘୋଷଯାତ୍ରାର ଯାହା ବି ପ୍ରମୁଖ ନୀତିକାନ୍ତି ସମ୍ପନ୍ନ ହେବ ଏଥିପାଇଁ ଯାହା ବି ସମନ୍ୱୟ କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆରମ୍ଭ କରିସାରିଛୁ ଆପଣଙ୍କୁ ସୂଚନା ନିମନ୍ତେ କହିବି ରଥ ନିର୍ମାଣ ପାଇଁ ଯାହା ବି ଦରକାର ରଥ ସଂହିତା ଅନୁସାରେ ନୟାଗଡ଼ ବନଖଣ୍ଡ ଅଧିକାରୀ ସେଥିରେ ଯୋଗସୂତ୍ର ରକ୍ଷା କରିଥାନ୍ତି ଆମକୁ ପ୍ରତିବର୍ଷ ରଥ ନିର୍ମାଣ ପାଇଁ 865 ଖଣ୍ଡ ରଥ କାଠ ଦରକାର ପଡ଼ିଥାଏ ଏବଂ ଚଳିତ ବର୍ଷ ଯାହା ବି ଆବଶ୍ୟକୀୟ ରଥ କାଠ ରଥ ଖଳା ପାଇଁ ଏବଂ ଆମର ଖପୁରିଆରେ ଯେଉଁ ସ ମିଲ୍ ଅଛି ବା କରତକଳ ଅଛି ସେଥିରେ ସେମାନେ ପ୍ରାୟତଃ ଯୋଗାଇ ସାରିଲେଣି ଏବଂ ବାକି ଯାହା ଅଛି ତାଙ୍କୁ ଆମେ ଆମକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ଠିକ୍ ସମୟରେ ତାହା ଯୋଗାଇ ଦେବେ ରଥ କାଠ ସହିତ ରଥ ନିର୍ମାଣ ପାଇଁ ଆହୁରି ଯାହା ବି ବ୍ୟବସ୍ଥା କରିବା କଥା ଆମର ପରମ୍ପରା ଅନୁସାରେ ତାହାକୁ ଆମେ କରିସାରିଛୁ ଆପଣ ଜାଣିଛନ୍ତି ଯେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥାଏ ଏବଂ ତା ପୂର୍ବରୁ ଶ୍ରୀରାମ ନବମୀ ଦିନ କରତକଳ ଯେଉଁ ଅଛି କଟକରେ ସେଠି ରଥ କାଠର ଚିରଟ ଅନୁକୂଳ ମଧ୍ୟ ହୋଇସାରିଛି ଏବଂ ପରମ୍ପରା ମୁତାବକ ରଥ ନିର୍ମାଣର ଯେଉଁମାନେ ମହାରଣା ସେବକ ଅଛନ୍ତି ଭୋଇ ସେବକ ଅଛନ୍ତି କମାର ସେବକ କିମ୍ବା ରୂପକାର ସେବକ ସେମାନଙ୍କ ସହଯୋଗରେ ଶୃଙ୍ଖଳା ସହିତ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ଏବେ ବାକି ଯାହା ବି ଦିବସ ଗୁଡ଼ିକ ଅଛି ସେଥିରେ ଆମେ ଆଶା କରିବା ଯେ ଯାହା ବି ହେବା କଥା ଠିକ୍ ହିସାବରେ ହେବ ଶ୍ରୀକ୍ଷେତ୍ରରେ ହଉରୀ ତିଥି ଦିନ ପ୍ରତି ରଥର 2 ଲେଖାଏଁ ଚକ ଅଖ ସଂଯୁକ୍ତ କରାହଉଛି ତେଣୁ ମହାପ୍ରଭୁଙ୍କ କୃପାରୁ ସବୁକିଛି ଠିକ୍ ହିସାବରେ ସମ୍ପାଦିତ ହେଉଛି ଏବଂ ରଥଯାତ୍ରା ନିମିତ୍ତ ଯାହା ବି ଅନ୍ୟାନ୍ୟ ଦ୍ରବ୍ୟ ଯୋଗାଣ ଅଛି ନୀତିକାନ୍ତି ପାଇଁ ତାର ବି ଆମେ ସୁବ୍ୟବସ୍ଥା କରିସାରିଛୁ
1: ତେବେ ରଥ କାର୍ଯ୍ୟ ତ ଆଗେଇ ଚାଲିଛି ଆଗକୁ ରଥଯାତ୍ରା ପୂର୍ବ ବର୍ଷମାନଙ୍କ ତୁଳନାରେ ଭକ୍ତଙ୍କ ସଂଖ୍ୟା ତ ଶ୍ରୀମନ୍ଦିରରେ ଯେମିତି ବଢ଼ୁଛି ଏ ବର୍ଷ ଆହୁରି ଅଧିକ ହେବ ତେବେ ଶୃଙ୍ଖଳିତ ଦର୍ଶନ ବା ଶୃଙ୍ଖଳିତ ନୀତିକାନ୍ତି ପାଇଁ ଅନ୍ୟ ସବୁ ସେବା ତ ନିଯୋଗମାନଙ୍କ ସହିତ କିଭଳି ସମନ୍ୱୟ ରକ୍ଷା କରାଯାଇଛି
0: ରଥଯାତ୍ରା ହେଉ କିମ୍ବା ଶ୍ରୀମନ୍ଦିରର ଯେକୌଣସି ଯାନିଯାତ୍ରା ପର୍ବପର୍ବାଣି ହେଉ ଶ୍ରୀମନ୍ଦିରର ସେବକମାନଙ୍କ ସହିତ ଆମର ଉତ୍ତମ ସମନ୍ୱୟ ଏବଂ ସହଯୋଗ ନିହାତି ଜରୁରୀ ସେଥିପାଇଁ ଯାହା ବି ଆମେ ଯୋଗସୂତ୍ର ରକ୍ଷା କରିବା କଥା ଶ୍ରୀମନ୍ଦିରର ଛତିଶା ନିଯୋଗ ଜରିଆରେ ଏବଂ ଯେଉଁ ସେବା ସମ୍ପୃକ୍ତ ଯେଉଁ ନିଯୋଗ ଅଛନ୍ତି ତାଙ୍କ ସହିତ ଆମେ ବ୍ୟକ୍ତିଗତ ଭାବରେ ଏବଂ ଆନୁଷ୍ଠାନିକ ଭାବରେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁ ଜିଲ୍ଲାପାଳଙ୍କ ସ୍ତରରେ ମୁଖ୍ୟ ପ୍ରଶାସକଙ୍କ ସ୍ତରରେ ଆମ ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ସ୍ତରରେ ଆମେ ବିଭିନ୍ନ ସମନ୍ୱୟ ବୈଠକ କରିଥାଉ ଚଳିତ ବର୍ଷ ମଧ୍ୟ ସେହି ବୈଠକଗୁଡ଼ିକ ଆରମ୍ଭ ହୋଇସାରିଛି ଏବଂ ବିଗତ ଦିନ ଭଳି ସମସ୍ତ ସେବାୟତ ନିଯୋଗର ଯାହା ବି ସହଯୋଗ ରହିଛି ତାହା ନିଶ୍ଚିତ ଭାବରେ ଜାରି ରହିବ ଆମେ ଆମ ତରଫରୁ ସମନ୍ୱୟ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ କୃପାରୁ ଚେଷ୍ଟା କରିବୁ ଏବଂ ତାଙ୍କରି ନିର୍ଦ୍ଦେଶରେ ଏବଂ ତାଙ୍କରି ଆଶୀର୍ବାଦରୁ ସବୁକିଛି ଠିକ୍ ହିସାବରେ ସମ୍ପନ୍ନ ହେବ ବୋଲି ଆଶା କରିବୁ
1: ସାର୍ ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦୀ ତାହା ଦେହରେ ବହୁତ ନବକଳେବର ହେଉଛି କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଏଥର ନୂଆକରି ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ
0: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ ତେଣୁ ତାର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି ତାର ନାକଚଣା ଦ୍ୱାର ହଉ ସିଂହଦ୍ୱାର ହଉ ସୂଚନା କେନ୍ଦ୍ର ହଉ ଅଭ୍ୟର୍ଥନା କେନ୍ଦ୍ର ହଉ ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି ଯେଉଁ ନୃସିଂହ ମନ୍ଦିର ପାଖରେ ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ ଏବଂ ବାକି 3 ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର ବାହ୍ୟ ପ୍ରାଚୀରର ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ ଏବଂ ବଲ୍ଲଭ ଘର ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଦୋଷଶାଳାର ଯେଉଁ ଏନେକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ ଏବଂ ବିଭିନ୍ନ ସମୟରେ ସେ ସେବକ ବନ୍ଧୁମାନେ ତାକୁ ପରିଦର୍ଶନ କରୁଛନ୍ତି ସମୀକ୍ଷା କରୁଛନ୍ତି ଆମ

0: ବୈଷୟିକ କମିଟି ଯେଉଁ ରହିଛି ଶ୍ରୀମନ୍ଦିରର ସେମାନେ ମଧ୍ୟ ଯାଇକି ଦେଖୁଛନ୍ତି ଏବଂ ଶ୍ରୀମନ୍ଦିର ଭଳି ଆମେ ଆପଣ ଖବର ପାଇଥିବେ ଶ୍ରୀମନ୍ଦିରର ନାଟମଣ୍ଡପକୁ ଆମେ ବାତାନୁକୂଳିତ ବା ଏୟାର କଣ୍ଡିସନିଂ କରିବାକୁ ଯାଉଛେ, କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠିକ୍ ସେହିଭଳି ଶ୍ରୀ ଗୁଣ୍ଡିଚା ମନ୍ଦିରର ମଧ୍ୟ ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି ଏବଂ ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ଘୋଷଯାତ୍ରା ପୂର୍ବରୁ ତାକୁ ସମ୍ପୂର୍ଣ୍ଣ କରିବା ପାଇଁ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଯୋଗାଇବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ, ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି, ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ। କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି, ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ ଏବଂ ଚଳିତ ବର୍ଷ ଶରଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ପ୍ରତିବର୍ଷ ତୁଳନାରେ ଅଧିକ ଭକ୍ତ ଆସିବାର ସମ୍ଭାବନା ରହୁଛି, ତେବେ ସେମାନଙ୍କ ପାଇଁ ଆପଣଙ୍କର ଯାହା ସବୁ ନୀତିକାନ୍ତି ଅଛି ବା ସେମାନଙ୍କର ରହଣି, ସେମାନଙ୍କର ଖାଦ୍ୟପେୟ ପାନୀୟ ଏସବୁ ବ୍ୟବସ୍ଥା ଅନ୍ୟ ସବୁ ବିଭାଗ ସହିତ କିଭଳି ତାଳମେଳ କରିକି ଆପଣ କରୁଛନ୍ତି ସେ ସମ୍ପର୍କରେ ଟିକେ?
0: ନିଶ୍ଚିତ ଭାବରେ ଯେତେ ବି ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଆସିବେ ସମସ୍ତଙ୍କର ସୁବିଧାଜନକ ଭାବରେ ଦର୍ଶନ କରିବା ପାଇଁ ବା ରହଣି ବା ପାନୀୟ ଜଳ ବ୍ୟବସ୍ଥା, ଶୌଚ ବ୍ୟବସ୍ଥା, ଖାଦ୍ୟ ପାନୀୟ ମଧ୍ୟ ବହୁତ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ତାଙ୍କର ବ୍ୟବସ୍ଥା କରିଥାନ୍ତି। ସେହି ସବୁର ସମନ୍ୱୟ କରିବା ପାଇଁ ଆମର ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଛି ଯାହାକି ପ୍ରତି ମାସ ଆମେ ତାର ସମୀକ୍ଷା କରୁଛେ। ରାଜସ୍ୱ ଆୟୁକ୍ତ ବା ଆରଡିସିଙ୍କ ସ୍ତରରେ ଏକ ବୈଠକ ମଧ୍ୟ ହୁଏ, ବିଧି ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ମଧ୍ୟ ତାର ସମୀକ୍ଷା ନିୟମିତ ଭାବରେ କରାଯାଉଛି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟ ସେଥିରେ ସାମିଲ ଅଛନ୍ତି, ଆମେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ ଏବଂ କେନ୍ଦ୍ର ସରକାରଙ୍କର ଯେତେ ବି ସଂସ୍ଥା ଅଛି, ରେଳବାଇ ହେଇପାରେ କିମ୍ବା ପୋଷ୍ଟାଲ ହେଇପାରେ, ଧରି ନିଅନ୍ତୁ ସଂଖ୍ୟାଧିକ ଲୋକ ଆସିବେ ସେହି ସମୟରେ ଠିକ୍ ହିସାବରେ ଏଟିଏମ୍ରୁ ପଇସା କାଢ଼ିବାର ଅଛି, ତେଣୁ ତା ବ୍ୟବସ୍ଥା କରାଯିବ। କେତେବେଳେ ଦେଖିବେ କୌଣସି ହିସାବରେ ଯେମିତି କେହି ରାହାଜାନି କିମ୍ବା କିଛି ଖରାପ କାର୍ଯ୍ୟ ନ କରନ୍ତି ତା ପାଇଁ ପୁଲିସର ତୀକ୍ଷ୍ଣ ନଜର ରହିବ, ଯଦି କୌଣସି ହିସାବରେ କେହି ଆତଙ୍କବାଦୀ କାର୍ଯ୍ୟ କିଏ କରିବା ପାଇଁ ଯଦି ଚେଷ୍ଟା ବି କରିବେ, ଅପଚେଷ୍ଟା ବି କରିବେ, ତା ପାଇଁ ଯେଉଁମାନେ କେନ୍ଦ୍ର ସରକାରଙ୍କ ଯେଉଁ ସଂସ୍ଥା ଅଛି ସେମାନେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି, ତେଣୁ ସମସ୍ତଙ୍କର ସମ୍ମିଳିତ ଉଦ୍ୟମରେ ହିଁ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସମାପିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଯଥେଷ୍ଟ ପୂର୍ବରୁ ଆମେ ସେଥିପାଇଁ ପ୍ରସ୍ତୁତି କରିଛୁ। ବାକି ମହାପ୍ରଭୁଙ୍କର ନିଶ୍ଚିତ ଭାବରେ ଆମେ କୃପା ଭିକ୍ଷା ପାଇଁ ପ୍ରାର୍ଥନା କରିବୁ, କାରଣ ଏହା ଏକ ଏତେ ବଡ଼ ମାର୍ଗ ପ୍ରକ୍ରିୟା ଯେ ସମସ୍ତଙ୍କର ସହଯୋଗ ଦରକାର, ସମନ୍ୱୟ ଦରକାର। ଆମେ ଆମ ତରଫରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ସେବକ, ସମସ୍ତ ନିୟୋଜିତ କର୍ମଚାରୀ ଆମେ ସମର୍ପଣ ମନୋଭାବ ନେଇକି ଶ୍ରଦ୍ଧାର ସହିତ ସମ୍ମାନର ସହିତ ଏହି ପ୍ରକ୍ରିୟାରେ ସାମିଲ ହୋଇକି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛୁ ଏବଂ ମହାପ୍ରଭୁଙ୍କର ଆଶିଷ କାମନା କରୁଛୁ ତାଙ୍କର ଏହି ଯାତ୍ରା ଠିକ୍ ହିସାବରେ ସମାପିତ ହେଉ।
1: ନିଶ୍ଚୟ ତାଙ୍କର ଆଶିଷରୁ ଏଥର ରଥଯାତ୍ରା ଶୃଙ୍ଖଳିତ ଭାବରେ ସମ୍ପାଦିତ ହେଉ, ଏତିକି କାମନା କରିବା।
0: ଜୟ ଜଗନ୍ନାଥ। ମହାପ୍ରଭୁ ସମସ୍ତଙ୍କର କଲ୍ୟାଣ କରନ୍ତୁ। ଜୟ ଜଗନ୍ନାଥ।
1: ଧନ୍ୟବାଦ।

ଶୁଣୁଥିଲି ଆଗାମୀ ରଥଯାତ୍ରା ପୂର୍ବ ପ୍ରସ୍ତୁତି ଉପରେ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ସାକ୍ଷାତକାର ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଆଞ୍ଚଳିକ ଗୀତ କ୍ରମରେ କେତେଗୋଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ସମ୍ବଲପୁରୀ ଗୀତଟି ଶୁଣନ୍ତୁ, ସୁନିତା ବେହେରାଙ୍କ କଣ୍ଠରୁ, ରଚନା ଜୁଗଲ କିଶୋର ଷଡ଼ଙ୍ଗୀ।

ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଓଡ଼ିଆରେ ନାଟକ ଅନ୍ତିମ ପ୍ରଭାତ। ରଚନା ସନ୍ତୋଷ କୁମାର ପ୍ରଧାନ ଓ ପ୍ରଯୋଜନା ମନୋରଞ୍ଜନ ଦାସ।

0: ୟାକୁଦକୁ ହତ୍ୟା କରାଯାଇଛି। ମୋର ପ୍ରିୟ ତକ୍ ତ୍ରୁବହୁଦ୍ର ଏଇ ଭଟିଣ୍ଡାର ନିର୍ଜନ କାରାକକ୍ଷରେ ମୋତେ ବନ୍ଦୀ କରାଯାଇଛି। ସୁଲତାନ ଆଜି ବନ୍ଦୀ ତାହେଲେ ମୁଁ କଣ ସ୍ୱପ୍ନ ଦେଖୁଥିଲି? ଦିଲ୍ଲୀ ତକ୍ର ସ୍ୱପ୍ନ ମୋର ଅନୁଗତ ସାମାନ୍ୟ ଜଣେ ସୁବେଦାର ହାତରେ ଆଜି ମୁଁ ବନ୍ଦିନି। ନା ନା ବର୍ତ୍ତମାନ ସୈତାନର ବନ୍ଦିତ୍ୱ ମୁଁ ସ୍ୱୀକାର କରେ ନା। ଆଜି ହଁ ହଁ ଆଜି ଏଇ ମୁହୂର୍ତ୍ତରେ ମୁଁ ଏହାର ସମାଧାନ ଚାହେଁ। ଦିଲ୍ଲୀ ବାଦଶାହୀର ମସନା ଅଥବା ମୃତ୍ୟୁ। ଆଲ୍ଲାହ ଆଲ୍ଲାହ ମୋତେ ଟିକେ ଆଲୋକ ଦିଅ। ଯନ୍ତ୍ରଣାରେ ଜର୍ଜରିତ ଏଇ ଅନ୍ଧକାର ମୋ ପାଇଁ ଅସହ୍ୟ ଅସହ୍ୟ। ମୋତେ କଣ ଉପହାସ କରୁଛି ସୈତାନ?
1: ମୁଁ ଅଜ୍ନବୀ ନୁହେଁ ମଲ୍ଲିକା, ମୁଁ ଆପଣଙ୍କ ଦେହରକ୍ଷୀ ଜାଫର।
0: ଜାଫର ଖାଁ ତୁ ଏଯାଏଁ ବଞ୍ଚିଛୁ?
1: ଇଚ୍ଛା କରିବି ମରିପାରିଲି ନାହିଁ ମଲ୍ଲିକା। ଶାହଜାଦୀଙ୍କ ତକ୍ଲିପ ଦେଖିବା ପାଇଁ ବତମିଜ ବେକୁଫ ସୁବେଦାର ମୋତେ ଏଯାଏ ବଞ୍ଚାଇ ରଖିଛି। ଖୋଦା ତାଲ୍ଲାଙ୍କ ଇଚ୍ଛା କଣ ଆଇଆ ଥିଲା?
0: ଜୀବନଟା ତ ଖୋଦାଙ୍କ ମେହରବାନି ଉପରେ ନିର୍ଭର କରେ ଜାଫର।
1: ଅସହ୍ୟ ଦିଲ୍ଲୀ ସାମ୍ରାଜ୍ୟ ସୁଲତାନ ଆଜି ନିର୍ଯାତିତା। ଫଟିଣ୍ଟାର ଏକ ନିର୍ଜନ କାରାକକ୍ଷରେ ଏଇ ଦୃଶ୍ୟ ଦେଖି ସୁଟା ମୋର ଚଢି ଯାଉଛି ମଲ୍ଲିକା।
0: ଭାଗ୍ୟ ହେଲା ସୁଲତାନ ପାଇଁ, ତୁ ଦୁଃଖ କରନା ଜାଫର।
1: ପତ୍ତମୀ ସୈତାନଙ୍କୁ ଆଲ୍ଲା କେବେ ମାଫ କରିବେ ନାହିଁ ସୁଲତାନ। ଖୋଦାଙ୍କ ଅଦାଲତରେ ସୁବେଦାର ଜରୁର ଶାସ୍ତି ପାଇବ। ମଲ୍ଲିକା ମୋର ଅନୁରୋଧ, ଆପଣ ଏ ଖାଦ୍ୟ ଗ୍ରହଣ କରନ୍ତୁ।
0: ନା ଜାଫର, ଜାହାନ୍ନୁମ୍ର ଯନ୍ତ୍ରଣା ଭିତରେ ମୋର ସମସ୍ତ କ୍ଷୁଦାର ପରିସମାପ୍ତି ହୋଇଛି
1: ମଲ୍ଲିକା।
0: ସେ ଖାଦ୍ୟକୁ ତୁ ବରଂ ଫିଙ୍ଗି ଦେ
1: ମଲ୍ଲିକା। ନିଜ ଉପରେ ଅଭିମାନ କରି ଲାଭ କଣ ମଲ୍ଲିକା? ଭୋକ ଉପାସରେ ଚଳି ଚଳି ଆପଣଙ୍କ ଦେହ କଣ ହେଲା? ମୁଁ ଅନୁରୋଧ କରୁଛି ମଲ୍ଲିକା, ଆପଣଙ୍କ ପାଦ ଧରି।
0: ନା, ମୋର ଅଧୀନସ୍ଥ ସାମାନ୍ୟ ଜଣେ ସୁବେଦାର ଅନୁଦାନରେ ବଞ୍ଚି ରହିବା ଅପେକ୍ଷା ବରଂ ମୃତ୍ୟୁ ଶ୍ରେୟସ୍କର। ଯାହା ଜାଫର ଖାଁ, ଆଲତୁନିଆକୁ ଜଣାଇ ଦେବୁ ତା ପ୍ରଦତ୍ତ କୌଣସି ଖାଦ୍ୟ ମୁଁ ସ୍ପର୍ଶ କରିବାକୁ ଚାହେଁ ନା।
1: ଶାହଜାଦୀ ସାହେବ।
0: ହଁ ଜାଫର, ନାରୀ ହେଲେ ବି ମୁଁ ଅବଳା ନୁହେଁ। ମୋ ଧମନୀରେ ସାହି ବଂଶର ଉଷ୍ମ ରକ୍ତର ପ୍ରବାହ, ମୋ ହୃଦୟରେ ଅଲ୍ଟାମସ ରକ୍ତର ଅଜୟୀ ଅଭିମାନ, ଅମୀର ଗୋଷ୍ଠୀର ଚକ୍ରାନ୍ତ, ବୟରାମର ସୈତାନୀ ଆଉ ଆଲତୁନିଆର ବିଶ୍ୱାସଘାତକତା ଫଳରେ ମୁଁ ମୋର ପ୍ରିୟ ମସ୍ତା ଧରାଇଛି। ଭଟିଣ୍ଡାର ଏଇ ନିରନ୍ଦ୍ର କାରାକକ୍ଷ ଭିତରେ ବି
1: ଖୋଦାଙ୍କ ଉପରେ ବିଶ୍ୱାସ ରଖନ୍ତୁ ମଲ୍ଲିକା।
0: ତକ୍ର ଆକର୍ଷଣ କି କେତେ ତୀବ୍ର ତୁ ବୁଝିପାରିବୁ ନାହିଁ ଜାଫର।
1: ମଲ୍ଲିକା।
0: ହଁ ଜାଫର, ମୁଁ କେବଳ ତକ୍ ଚାହେଁ, ଦିଲ୍ଲୀ ଦରବାରର ସେଇ ତକ୍ ବାଦଶାହ ଅଲ୍ଟାମସ ଯାହା ମୋତେ ଅର୍ପଣ କରିଥିଲେ। ସୈତାନ ମାନେ ଚକ୍ରାନ୍ତ କରି ଯେଉଁ ତକ୍ ମୋ ହାତରୁ ଛଡ଼ାଇ ନେଇଛନ୍ତି ସେହି ତକ୍।
1: ରାତ୍ରିର ଅନ୍ଧକାର ଖନେଇ ଆସୁଛି ମଲ୍ଲିକା, ଆପଣ ବିଶ୍ରାମ କରନ୍ତୁ।
0: ବିଶ୍ରାମ? ସୁଲତାନ କେବେ ବିଶ୍ରାମ କରିପାରେ ନା ଜାଫର, ତା ପାଇଁ ଯେ ଦିନ ରାତି ଆଲୁଅ ଅନ୍ଧାର ସବୁ ସମାନ।
1: ନା, ମୁଁ ଏହାର ପ୍ରତିକାର ଚାହେଁ
0: ଜାଫର।
1: ଆପଣଙ୍କ ବିଶ୍ୱସ୍ତ ଦେହ ରକ୍ଷୀକୁ ଆଜି କାରାକକ୍ଷରେ ପ୍ରହରୀ କରାଯାଇଛି। ବେକୁଫ ସୁବେଦାର ଜାଣି ଜାଣି ମୋତେ ଜହନ୍ନାମର ମାଲିକାନା ଦେଇଛି।
2: ମୁଁ ଆପଣଙ୍କୁ ମୁକ୍ତ କରିଦେବି।
0: ମୁକ୍ତ କରିଦେବୁ?
2: ହଁ ମଲ୍ଲିକା, ଏଇ ରାତ୍ରିର ଘନ ଅନ୍ଧକାର ଭିତରେ ମୁଁ ଆପଣଙ୍କୁ ହାସି ନେଇଯିବି।
0: ନା ନା, ମୁକ୍ତି ମୁଁ ଚାହେଁ ନା ଜାଫର।
2: ମଲ୍ଲିକାଙ୍କ ପ୍ରତି ବନ୍ଧାର କର୍ତ୍ତବ୍ୟ ଅଛି ଏଲିସା।
0: ନାରୀ ହେଲେ ବି ମୁଁ ଭୀରୁ ନୁହେଁ ଜାଫର।
2: ଏମାନେ ଯେ ଆପଣଙ୍କୁ
0: ହତ୍ୟା କରିବେ, ମୃତ୍ୟୁକୁ ମୁଁ ଭୟ କରେ ନା ଜାଫର। ଏଠାରୁ ପଳାୟନ କରି ହାଁସିରେ ନିହତ ହେବା ଅପେକ୍ଷା ବରଂ ମୃତ୍ୟୁକୁ ଏଠାରେ ସ୍ୱାଗତ କରିବି।
2: ହାସି ସୁବେଦାର ବଲବନ?
0: କେବଳ ବଲବନ କାହିଁକି, ଲାହୋର ସିନ୍ ମୁଲତାନର ସୁବେଦାର ମାନେ ବି ମୋ ଶତ୍ରୁ, ମୋତେ ସମର୍ଥନ କରିବାକୁ ପ୍ରସ୍ତୁତ ନୁହନ୍ତି ଜାଫର।
2: ହାୟ ଖୋଦା ତାଲ୍ଲା,
0: ମୁଁ ଆଜି ମୁକ୍ତି ଚାହେଁ ନା ଜାଫର। ମୁଁ ଚାହେଁ ଦିଲ୍ଲୀ ସାହିବାଦର ମସନଦ।
2: ମଲ୍ଲିକା,
0: ଦେଇପାରିବୁ ମୋତେ ସେଇ ମସନଦ? ଦେଇପାରିବୁ?
2: ନା ନା ମଲ୍ଲିକା, ମୁଁ ଶକ୍ତିହୀନ ସାମାନ୍ୟ ଜଣେ ରକ୍ଷୀ, ମସନଦ ହୁଏତ ଦେଇପାରିବି ନାହିଁ। କିନ୍ତୁ ମଲ୍ଲିକାଙ୍କ ପାଇଁ ଏଇ ଜୀବନଟା ନିଶ୍ଚୟ ଦେଇପାରିବି।
0: କେବଳ ତୋର ଗୋଟାଏ ଜୀବନ ବିନିମୟରେ ମହାମୂଲ୍ୟ ମସନଦ ମିଳିବା ସମ୍ଭବ ନୁହେଁ ଜାଫର। ତୁ ଯା,

ସ୍ୱପ୍ନ ଦେଖୁଛି, ଫଟିଣ୍ଡାର ଜହ୍ନୁ ଭିତରେ ବି ଚନ୍ଦ୍ର ସ୍ୱପ୍ନ କେତେ ତୀବ୍ର, କେତେ ବିଛେଇଛି। ସେ ମୋତେ ମୁକ୍ତି ଦେବାର ପ୍ରତିଶ୍ରୁତି ଦେଇଛି, ମୁଁ କିନ୍ତୁ ନା ମୁକ୍ତି ପାଇବି କରଣୀ ପରି ପହଞ୍ଚି ରହିବାକୁ ମୁଁ ଚାହେଁ ନା। ମୁଁ ଚାହେଁ ସାହସାର ସେହି ତପ୍ ସାଲିମହଲ ଅମୀର ଓ ବ୍ରାହ୍ମଣଙ୍କୁ ଆତଙ୍କିତ କରି ମୁଁ ପୁଣି ଥରେ ମତ୍ସ୍ୟ ଅଧିକାର କରିବି। ମୋର ତଲୱାର କାହିଁ, କାହିଁ ମୋର ଘୋଡ଼ା, କାହିଁ ମୋର ସୈନ୍ୟ ସାମନ୍ତ ସେନାପତି।

0: ତାହେଲେ ମୋର ପ୍ରଦତ୍ତ ଖାଦ୍ୟକୁ ଆପଣ ପ୍ରତ୍ୟାଖ୍ୟାନ କଲେ କାହିଁକି?
1: ତୁମେ କଣ ଭାବୁଛ ତୁମ ଅନୁଦାନ ଉପରେ ନିର୍ଭର କରେ ସୁଲତାନ ଏଇଠି?
0: ନା ମଲ୍ଲିକା, ମୋର ଅନୁଦାନ ନୁହେଁ, ମୋର ଅନୁରୋଧ। ସୁଲତାନଙ୍କ ପରିତୃପ୍ତି ପାଇଁ ଯେକୌଣସି ବ୍ୟବସ୍ଥା ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ। ଆଦେଶ କରନ୍ତୁ।
1: ତୁମର ଅଯାଚିତ ଅନୁଦାନକୁ ମୁଁ ଘୃଣା କରେ।
0: ତାହେଲେ
1: ଏଇଠି ଏଇ କାରାକକ୍ଷ ଭିତରେ ମୁଁ ସଢ଼ି ସଢ଼ି ମରିବି। ସୃଷ୍ଟି ଜାଣୁ, ଭଟିଣ୍ଡାର କାରାକକ୍ଷ ଭିତରେ ହିନ୍ଦୁସ୍ତାନର ପ୍ରଥମ ସାମ୍ରାଜ୍ଞୀର ବିଲୟ ହେଲା।
0: ତା ସମ୍ଭବ ନୁହେଁ।
1: ତୁମେ ଚାଲିଯାଅ ସୁବେଦାର, ତୁମ ସହିତ କୌଣସି ବାର୍ତ୍ତାଳାପ କରିବାକୁ ମୁଁ ଚାହେଁ ନା।
0: ସୁବେଦାରର ଗୁସ୍ତାଖି ମାଫ କରନ୍ତୁ ମଲ୍ଲିକା, ମୋ ହୃଦୟର ଚଳନ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ।
1: ତୁମେ ପ୍ରତାରକ, ପ୍ରବଞ୍ଚକ।
0: ପ୍ରତାରକ ହେଲେ ବି ମୁଁ ମଣିଷ। ମଲ୍ଲିକାଙ୍କ ଯନ୍ତ୍ରଣା ମୋ ହୃଦୟରେ ଅସୀମ ଅନ୍ତର୍ତା ସୃଷ୍ଟି କରିଛି। ବିଶ୍ୱାସ କରନ୍ତୁ, ଆପଣଙ୍କୁ ବନ୍ଦୀ କଲା ପରେ ମୋ ହୃତକ ପାଇଁ ଶାନ୍ତି ପାଇଲି।
1: ତାହେଲେ ମୋ ପ୍ରତି ବିଶ୍ୱାସଘାତକତା କଲ କାହିଁକି? ବୟରାମର ସହିତ ଚକ୍ରାନ୍ତ କରି ମୋ ହାତରୁ ତକ୍ ଛଡ଼ାଇ ନେଲ କାହିଁକି? ତୁମ ପ୍ରତି ତମର କୌଣସି ଶତ୍ରୁତା ନଥିଲା, କୁହ ସୁବେଦାର, ନିରବ କାହିଁକି?
0: ସ୍ୱାର୍ଥର ନିଆଁରେ ବହୁ ରାଜବଂଶ ଧ୍ୱଂସ ହୋଇଛି ମଲ୍ଲିକା। ବୟରାମ ନିକଟରେ ଥିଲା ଦିଲ୍ଲୀ ମସନଦର ସ୍ୱାର୍ଥ, ଆଉ ମୋ ସ୍ୱାର୍ଥ ଥିଲା କେବଳ ମଲ୍ଲିକା ପାଇଁ।
1: ସୁବେଦାର,
0: ଖୋଦାତାଲ୍ଲାଙ୍କ କସମ ନେଇ କହୁଛି ମଲ୍ଲିକା ସାହେବ, ସୈତାନ ବୟରାମ ଆଦେଶରେ ମୁଁ ସୁଲତାନଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲି।
1: କିନ୍ତୁ ୟାକୁଦ୍ର ହତ୍ୟା ପାଇଁ ଦାୟୀ ତୁମେ?
0: ହଁ ମୁଁ ଦାୟୀ, କାରଣ ୟାକୁଦ୍ ଥିଲା ମୋର ପ୍ରତିଦ୍ୱନ୍ଦ୍ୱୀ। ଆଉ ଆପଣଙ୍କୁ ବନ୍ଦୀ କଲା ପରେ ଭାବିଥିଲି ମୋ ଉଦ୍ଦେଶ୍ୟ ସଫଳ ହେବାରେ କୌଣସି ଅନ୍ତରାୟ ନଥିବ। କିନ୍ତୁ ସବୁ ବୃଥା। ଏବେ ମୁଁ ଉପଲବ୍ଧି କରୁଛି ପ୍ରେମ ଏକ ଅତିନ୍ଦ୍ରିୟ ଚେତନା, ଯାହାକି ବାଧ୍ୟତାରେ ସୃଷ୍ଟି କରାଯାଇପାରେ ନା। ଆଜି ମୁଁ ଜାଣିପାରିଛି ମଲ୍ଲିକା, ଯୁଦ୍ଧ ଦ୍ୱାରା ରାଜ୍ୟ ଜୟ କରିହୁଏ, କିନ୍ତୁ ହୃଦୟ ଜୟ କରିହୁଏ ନା।
1: ତୁମେ ଚାଲିଯାଅ ସୁବେଦାର, ବେହସ୍ତ୍ର ସ୍ୱପ୍ନ ଦେଖି ଏହି ଜାହ୍ନ ଭିତରେ ମୁଁ ବେଶ ଶାନ୍ତିରେ ଅଛି। ମୋ ପାଇଁ ତୁମର କୌଣସି ସମବେଦନା ମୁଁ ଆଶା କରେ ନା।
0: ସମବେଦନା ନୁହେଁ ମଲ୍ଲିକା, ଅନ୍ତର୍ତଃ ଏହି ହୃଦୟର ପ୍ରତିଟି କୋଣେ ଅନୁକୋଣେ କେବଳ ଆପଣଙ୍କର ଶ୍ରୁତି, ଆପଣଙ୍କ ଚିନ୍ତା।
1: ପୁଣି ଛଳନା, ପୁଣି ପ୍ରତାପ।
0: ଆସକ୍ତି ଆଉ ପ୍ରେମ ଭିତରେ ଅନେକ ପାର୍ଥକ୍ୟ ଅଛି ସୁଲତାନା। ଆପଣଙ୍କୁ ବେଗମ କରିବା ଆଶା ଆଜି ମୁଁ ପରିହାର କରୁଛି। ବନ୍ଦାକୁ ବିଶ୍ୱାସ କରନ୍ତୁ ମଲ୍ଲିକା, ଆପଣଙ୍କ ଇଚ୍ଛା ବିରୁଦ୍ଧରେ ସାବି କରିବାକୁ ମୁଁ ଆଉ କେବେ ବାଧ୍ୟ କରିବି ନାହିଁ। ସେଇଥିପାଇଁ ଆଜି ହେବ ଆପଣଙ୍କ ଶେଷ ନିଷ୍ପତ୍ତି, ମୁଁ ସମାଧାନ ଚାହେଁ।
1: ଜୀବନ ପାଇଁ ମୋର ଆଉ ମମତା ନାହିଁ ସୁବେଦାର, ତୁମେ ମୃତ୍ୟୁ ଦଣ୍ଡ ଦେଲେ ମୁଁ ବରଂ ଖୁସି ହେବି।
0: ନା ମଲ୍ଲିକା, ଆପଣଙ୍କ ମୃତ୍ୟୁରେ ମୋ ହୃଦୟ ଜଳିଯିବ। ତା ପୂର୍ବରୁ ମୋତେ ଆତ୍ମହତ୍ୟା କରିବାକୁ ହେବ।
1: ତାହେଲେ ମୋତେ କେଉଁ ଦଣ୍ଡ ଦେବାକୁ ଚାହୁଁ ସୁବେଦାର?
0: ମୁଁ ଆପଣଙ୍କୁ ବିନା ସର୍ତ୍ତରେ ମୁକ୍ତି ଦେବି ମଲ୍ଲିକା।
1: ମୁକ୍ତି?
0: ମୁଁ ମୋ ପାପର ପ୍ରାୟଶ୍ଚିତ କରିବାକୁ ଚାହେଁ।
1: ନା, ମୁଁ ମୁକ୍ତି ଚାହେଁ ନା ଆଲତୁନିଆ, ମୁଁ ଚାହେଁ
0: ଭଟିଣ୍ଡା ସୁବାର ସମସ୍ତ ସତ୍ୟ ଆପଣଙ୍କ ପାଦ ତଳେ ଅର୍ପଣ କରି ମୁଁ ଆତ୍ମସମର୍ପଣ କରୁଛି। ଆପଣ ବନ୍ଦାକୁ ନିଜ ହାତରେ ଶାସ୍ତି ପ୍ରଦାନ କରନ୍ତୁ।
1: ଶାସ୍ତି ଗ୍ରହଣ କରିବ ସୁବେଦାର?
0: ଆପଣ ମୃତ୍ୟୁଦଣ୍ଡ ଦେଲେ ବି ମୁଁ ବିନା ଯୁଦ୍ଧରେ ଗ୍ରହଣ କରିବି ମଲ୍ଲିକା।
1: ନା, ତୁମେ ବିଶ୍ୱାସଘାତକ, ତୁମ କଥାର କି ମୂଲ୍ୟ ଅଛି?
0: ଖୋଦାତାଲ୍ଲାଙ୍କ କସମ ଖାଉଛି ମଲ୍ଲିକା।
1: ଆଲତୁନିଆ,
0: ଏଇ ତଲବାର ନେଇ ମୋତେ ଆପଣ ହତ୍ୟା କରନ୍ତୁ। ନିଅନ୍ତୁ ମଲ୍ଲିକା, ନିଜ ହାତରେ ବିଶ୍ୱାସଘାତକ ଆଲତୁନିଆକୁ।
1: ନା, ତୁମକୁ ହତ୍ୟା କରିପାରିବି ନାହିଁ, ମୁଁ କକ୍ଷଚ୍ୟୁତ, ମୋ ହୃଦୟରେ ବି ଅସୀମ ଗ୍ଲାନି, ବିପୁଳ ଅନ୍ତର୍ଦ୍ଧା, ବିଚ୍ୟୁତି ଯନ୍ତ୍ରଣାରେ ମୁଁ ମଧ୍ୟ ଜର୍ଜରିତା। ମୁଁ ଚାହେଁ
0: କଣ ଚାହାନ୍ତି ଆପଣ?
1: ଦେଇପାରିବ ଆଲତୁନିଆ?
0: ଜୀବନ ବିନିମୟରେ ଚେଷ୍ଟା କରିବି ମଲ୍ଲିକା, ପ୍ରକାଶ କରନ୍ତୁ।
1: ମୁଁ ଚାହେଁ ପୁଣି ଥରେ ଦିଲ୍ଲୀ ମସନଦ।
0: ମସନଦ
1: ଦେଇପାରିବ ସେଇ ମସନଦ? ତୁମରି ଚକ୍ରାନ୍ତରେ ବହରାମ ଖାନ ଯେଉଁ ମସନଦ ମୋ ହାତରୁ ଛଡ଼ାଇ ନେଇଛି ସେହି ମସନଦ?
0: ନିଶ୍ଚୟ ଦେବି ମଲ୍ଲିକା, ଜୀବନ ବିନିମୟରେ ମୋ ୱାଦା ପୂରଣ କରିବା ପାଇଁ ମୁଁ ପ୍ରସ୍ତୁତ ଅଛି।
1: ତାହେଲେ ମୁଁ ବି ତୁମ ଅନୁରୋଧ ଗ୍ରହଣ କରିବାକୁ ପ୍ରସ୍ତୁତ
0: ମଲ୍ଲିକା।
1: ହଁ ଆଲତୁନିଆ, ତୁମେ ଯଦି ମୋତେ ଦିଲ୍ଲୀ ତକ୍ ଦେଇପାରିବ ତାହେଲେ ମୁଁ ବି ୱାଦା କରୁଛି ମୁଁ ତୁମକୁ ନିଶ୍ଚୟ ସାଦି କରିବି।
0: ରେଜିଆ, କସମ ଖାଉଛି ରେଜିଆ, ଜୀବନର ସେ ସରକ୍ତ ବିନ୍ଦୁ ଥିବା ଯାଏ ମୁଁ ଲଢ଼ିବି।
1: ଆଲତୁନିଆ,
0: ପ୍ୟାରି ମଲ୍ଲିକା ପାଇଁ ଦିଲ୍ଲୀ ସାହସାର ତକ୍ ଦେବି, ନଚେତ୍ ପ୍ରାଣ ଦେବି। କାଲି ପ୍ରତ୍ୟୁଷରୁ ସୈନ୍ୟ ତାଲିମ ପାଇଁ ମୁଁ ନିଜ ବ୍ୟବସ୍ଥା କରିବି। ଖୁବ୍ ଅଳ୍ପ ଦିନ ଭିତରେ ଭଟିଣ୍ଡାର ସୈନ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ୱାଦା ମୋର ଅଲବତ୍ତ।

0: ହାତୀ ସୁବେଦାର ଗ୍ୟାସୁଦ୍ଦିନ ବଲବଂଶମାନଙ୍କ ନେତୃତ୍ୱ ନେଇଛି।
1: ଠିକ୍ ଅଛି, ଆମର ସୈନ୍ୟ ସେନାପତିମାନଙ୍କୁ ଯଥାଶୀଘ୍ର ପ୍ରସ୍ତୁତ ହେବା ପାଇଁ ତୁମେ ନିର୍ଦ୍ଦେଶ ଦିଅ।
2: ଆଲତୁନିଆ, ଏ ଅଭିଯାନ କିଛି ଦିନ ପାଇଁ ସ୍ଥଗିତ ରଖିଲେ କେମିତି ହୁଅନ୍ତା?
1: ନା ବେଗମ, ଏ ଅଭିଯାନ ସ୍ଥଗିତ ରଖାଯାଇପାରେ ନା। ମୁଁ ଖୋଦା ତାଲ୍ଲାଙ୍କ କସମ ଖାଇଛି, ପ୍ୟାରୀ ମଲ୍ଲିକା ପାଇଁ ମାସଲତ ଅଥବା ନିଜ ପାଇଁ ଜହନ୍ନୁମ।
2: ଆମ ସୈନ୍ୟ ସେମାନଙ୍କ ତୁଳନାରେ ଯେ ଖୁବ୍ କମ।
1: ଭଟିଣ୍ଡା ସେନାର ଶକ୍ତି ଏବଂ ରଣକୌଶଳ ସେମାନଙ୍କ ଠାରୁ ଢେର ବେଶୀ। ମୋର ୱାଦା ପୂରଣ କରିବା ପାଇଁ ଆପଣ ଅନୁମତି ଦିଅନ୍ତୁ ମଲ୍ଲିକା।
2: ତାହେଲେ ଯଥାଶୀଘ୍ର ଦିଲ୍ଲୀ ଆକ୍ରମଣର ବ୍ୟବସ୍ଥା ହଉ ଆଲତୁନିଆ, ଏଥର ମୁଁ ମଧ୍ୟ ସୈନ୍ୟ ଚାଳନାର ଦାୟିତ୍ୱ ଗ୍ରହଣ କରିବି।
1: ମଲ୍ଲିକା?
2: ହଁ ଆଲିଜା, ହିନ୍ଦୁସ୍ତାନର ପ୍ରଥମ ସାମ୍ରାଜ୍ଞୀ ଦିଲ୍ଲୀ ମଇଦାନରେ ତାର ଅନ୍ତିମ ଶକ୍ତିର ପରିଚୟ ଦେବ।
1: ଖୁଦା ମେହରବାନ।

0: ବନ୍ଧାର ଅଭିବାଦନ ଗ୍ରହଣ କରନ୍ତୁ ମଲ୍ଲିକା ସାହେବା।
1: କିଏ?
0: ମୁଁ ଆପଣଙ୍କର ଅନୁଗତ ବଲବନ।
2: ଓ ହାସିର ସୁବେଦାର ଘିଆସୁଦ୍ଦିନ ବଲବନ।
0: ହାସିର ସୁବେଦାର ନୁହେଁ ଆଲତୁନିଆ, ମୁଁ ଏବେ ଅମିରି ହାଜିବ, ହିନ୍ଦୁସ୍ତାନ ତଖ୍ତର ପରାମର୍ଶଦାତା।
2: କାହିଁକି ଆସିଛୁ ସୈତାନ? ପରାଜୟ ପରେ ରେଜିଆ ବନ୍ଦୀଶାଳରେ କିପରି ଅଛି ଦେଖିବାକୁ। କଣ ଦରକାର ଆମ ପାଖରେ?
0: ଅମିର ଗୋଷ୍ଠୀର ନିର୍ଦ୍ଦେଶ ଦେବାକୁ ଆସିଛି।
1: ଅମିର ଗୋଷ୍ଠୀର ନିର୍ଦ୍ଦେଶ?
0: ହଁ ମଲ୍ଲିକା, ଅମିରମାନେ ଆପଣମାନଙ୍କୁ ରାଜଦ୍ରୋହ ଅପରାଧରେ ଅଭିଯୁକ୍ତ କରିଛନ୍ତି।
1: ମୋର ପିତା ଅଲ୍ଟାମସ୍ ଅମିରମାନଙ୍କ ସମ୍ମୁଖରେ ମୋତେ ଦିଲ୍ଲୀ ମସନତ ପ୍ରଦାନ କରିଥିଲେ, ଏ କଥା ତୁମେ କ'ଣ ଅସ୍ୱୀକାର କରିବ?
0: ନା ମଲ୍ଲିକା, ମୁଁ ସ୍ୱୀକାର କରୁଛି ଆପଣ ଦିଲ୍ଲୀ ମସନଦର ପ୍ରକୃତ ଅଧିକାରୀ, କିନ୍ତୁ ଅମିର ଅମ୍ରୋହାମାନଙ୍କର ଇଚ୍ଛା ବିରୁଦ୍ଧରେ ଆପଣ ଦିଲ୍ଲୀ ଆକ୍ରମଣ କଲେ କାହିଁକି?
1: କାରଣ ଅମିରମାନେ ସମସ୍ତେ ସ୍ୱାର୍ଥପର, ବିଶ୍ୱାସଘାତକ ସୈତାନ। ଆପଣମାନେ ସମସ୍ତେ ଚାହାନ୍ତି ମସନଦର ସ୍ୱାଦ ଚାଖିବାକୁ।
0: ମଲ୍ଲିକା ସାହେବା,
1: ପିତାଙ୍କର ଅନ୍ତିମ ଆଦେଶକୁ ଅମିରମାନେ ଅବଜ୍ଞା କରିଛନ୍ତି, ଖୋଦା କେବେ କ୍ଷମା ଦେବ ନାହିଁ ସେମାନଙ୍କୁ।
0: ଆପଣଙ୍କ ପାଇଁ ମୋ ହୃଦୟରେ କିନ୍ତୁ ଦୁଃଖ ରହିଗଲା ମଲ୍ଲିକା।
2: ତୁ ଚାଲିଯା ସୈତାନ, ତୋର ସମବେଦନାର ଆବଶ୍ୟକତା ନାହିଁ।
0: ବୃଥା ଉତ୍ତ୍ୟକ୍ତ ହେଲେ ଲାଭ କ'ଣ ଆଲତୁନିଆ? ଜିହାଲ ଗାନିର ନିଷ୍ପତ୍ତି ଯେ ଆପଣମାନେ ଏ ଯାଏ ଶୁଣିନାହାନ୍ତି।
1: ଆଉ ଶୁଣେଇବାର ଆବଶ୍ୟକତା ନାହିଁ ବଲବନ।
0: ଶୁଣିବାକୁ ହବ ମଲ୍ଲିକା ସାହେବା, ଆପଣମାନଙ୍କର ବିଦ୍ରୋହର ଫଳ ସ୍ୱରୂପ ବହରାମକୁ ଦିଲ୍ଲୀ ମସନଦରୁ ବିତାଡ଼ିତ କରାଯାଇଛି
1: ବଲବନ।
0: ଆଉ ସେଇ ମସନଦରେ ଆପଣଙ୍କର ଛୋଟ ଭାଇ ନାସିରୁଦ୍ଦିନ ମହମ୍ମଦକୁ ଅଭିଷିକ୍ତ କରାଯାଇଛି।
1: ନାସିରୁଦ୍ଦିନକୁ ଅଭିଷିକ୍ତ କରାଗଲା? ତୁମର ଆଉ କ'ଣ କହିବାକୁ ଅଛି ବଲବନ?
0: ଅଛି ମଲ୍ଲିକା ସାହେବା, ଆପଣମାନଙ୍କ ପ୍ରତି ଚିହାଲ ଗାନିର ଦଣ୍ଡାଦେଶକୁ ମୁଁ ଦୁଃଖର ସହିତ ପ୍ରକାଶ କରୁଛି। କାଲି ଆପଣମାନେ ପାଇବେ ପ୍ରାଣଦଣ୍ଡ। ଆଗାମୀ କାଲିର ପ୍ରଭାତ ହେବ ଆପଣମାନଙ୍କ ପାଇଁ ଅନ୍ତିମ ପ୍ରଭାତ। ବନ୍ଦାର ଗୁସ୍ତାଫି ମାଫ କରିବେ ମାଲିକ। ଖୁଦା ହାଫି।
3: ଉଠ ବେଗମ, ଦେଖ ସିନ୍ଦୁର ଫାଟି ଯାଇଛି।
1: ପ୍ରଭାତ ହୋଇଗଲା, ତୁମେ କ'ଣ ଶୋଇନ ଆଲତୁନିଆ?
3: ନା ବେଗମ, ବହୁ ଯନ୍ତ୍ରଣାର ସଙ୍କେତ ନେଇ ଗୋଟାଏ ବିରାଟ ରାତ୍ରି ସରିଗଲା।
1: ମୁଁ କିନ୍ତୁ ଶୋଇପଡ଼ିଲି ଆଲତୁନିଆ, ରାତିର ଘନ ଅନ୍ଧକାର ଭିତରେ ନିଜର ସ୍ଥିତିକୁ ସମ୍ପୂର୍ଣ୍ଣ ଭୁଲିଗଲି।
3: ଏ ପ୍ରଭାତ ହେବ ଆମ ଜୀବନର ଅନ୍ତିମ ପ୍ରଭାତ।
1: ହଁ, ଆଜିର ସୂର୍ଯ୍ୟ ଆମ ପାଇଁ ନେଇ ଆସିବ ଶେଷ ସଙ୍ଗୀତର ମୂର୍ଚ୍ଛନା। ସତରେ କେତେ ଖୁସି ଲାଗୁଛି ଆଜି। ତୁମେ ମୋତେ ଆଗରୁ କାହିଁକି ଉଠାଇଲ ନାହିଁ ଆଲତୁନିଆ?
3: ଅନେକ ଅନ୍ଧକାରର ପ୍ରତୀକ୍ଷା ପରେ ଆଲୋକ ଆସିଛି, ଆମ ଜୀବନର ସର୍ବଶେଷ ଏବଂ ସର୍ବଶ୍ରେଷ୍ଠ ଆଲୋକ। ଦେଖ ବେଗମ, ଦେଖ ବାଳ ସୂର୍ଯ୍ୟର ବର୍ଣ୍ଣାଳୀ ଚାରିଆଡ଼େ ବ୍ୟାପି ଗଲାଣି।
1: କେତେ ସୁନ୍ଦର ଦିଲ୍ଲୀ ଆକାଶର ରଙ୍ଗ ଆଜି, ସତରେ କେତେ ଚମତ୍କାର।
3: ଆମ ପାଇଁ, କେବଳ ଆମ ପାଇଁ ଏ ସୁନ୍ଦର ସକାଳ ଆହ୍ଲା ପଠାଇଛନ୍ତି।
1: ବାଳ ସୂର୍ଯ୍ୟର ରକ୍ତିମ ହବା ଦେଖି ମୋର ମନେ ହେଉଛି ଆମର ତାଜା ରକ୍ତ ଦିଲ୍ଲୀ ଆକାଶରେ ଛାଇ ଯାଇଛି, ଆମ ହୃଦୟର ଶେଷ ସଙ୍କେତ ବହନ।